ଆକାଶବାଣୀ ରାଉରକେଲା। ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ଦୁଇ ଦିନ 2026 ମସିହା ମେ ମାସର 22 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡ 102.6 MHz ଯୋଗେ। ମାଙ୍ଗଳିକ।

ସତ୍ୟ ଓ ନ୍ୟାୟ ପ୍ରତି ଯାହାଙ୍କର ସମ୍ମାନ ଅଛି ତାଙ୍କରି କାର୍ଯ୍ୟ ହିଁ ସବୁଦିନ ପାଇଁ ସୁବାସ ବିତରଣ କରେ। ଆକାଶବାଣୀ ରାଉରକେଲା ଷ୍ଟୁଡିଓ ଘଡ଼ିରେ ସମୟ 6:00 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏହି କଥାରେ ମୋ ମନ ନୀତି ଦେଖୁଥିବି ନୀଳାଦ୍ରି ମଣ୍ଡପେ କଞ୍ଜସୁନ୍ଦର ବଦନ ମହାବାହୁ। ଶ୍ରୋତାବନ୍ଧୁ, ଶୁଣିବା ପୁରାତନ ରଚନାରୁ ଏହି ଭଜନଟି, କଣ୍ଠଦାନ କରିଛନ୍ତି ବାଳକୃଷ୍ଣ ଦାସ।

ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ବର୍ତ୍ତମାନ ଶୁଣିବା ପୁଷ୍ପାରାଣୀ ନାୟକ ଗାଇଥିବା ଏହି ଭଜନଟି ଲକ୍ଷ୍ମୀଧର ସାହୁଙ୍କ ରଚନାରୁ। ଅମଳ କମଳ ଚରଣେ ଶରଣ ଦିଅ ମାଗୋ ମହେଶ୍ୱରୀ।

ଶ୍ରୋତାବନ୍ଧୁ, ଏହି ଭଜନଟି ଶୁଣିଲେ ସନ୍ନ୍ୟାସୀ ପରିଛାଙ୍କ କଣ୍ଠରେ ବୀରକିଶୋର ନାୟକଙ୍କ ରଚନାରୁ ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସର 165ତମ ଭାଗ।

ଶୁଣିଲେ ଶ୍ରୀ ରାମଚରିତ ମାନସର 165ତମ ଭାଗ। ଆକାଶବାଣୀ ରାଉରକେଲା। ସମୟ 6:45 ହେବାକୁ ଯାଉଛି। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରସାର କରିବୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପଶ୍ଚିମ ଏସିଆନ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଲାଗି ଖର୍ଚ୍ଚକାଟ କରବାର୍କେ ପ୍ରଧାନମନ୍ତ୍ରୀ ନିବେଦନ କଲା ଉତ୍ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାରୀ ବିଭାଗମାନଙ୍କେ ପେଟ୍ରୋଲ ଆଉ ଡିଜେଲ ବ୍ୟବହାରକେ କମ୍ କରବାର୍ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ଗୋଟିଏ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ସ୍ତରର ଭିନ୍ ଭିନ୍ ବୈଠକ ସମୀକ୍ଷା ପ୍ରଶିକ୍ଷଣ କର୍ମଶାଳା ସବୁକି ଅତି ଦରକାର ନାହିଁ ହେଲେ ଆବାସୀ ଜରିଏ କରାଯିବା। ସେନ୍ତା ଜୁନ୍ 1 ତାରିଖନୁ ସରକାରୀ କାର୍ଯ୍ୟାଳୟମାନଙ୍କେ ଯେତିକି ନୂଆ ଗାଡ଼ି କିଣାଯିବା ସେସବୁ ବୈଦ୍ୟୁତିକ ଗାଡ଼ି ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ଇନ ଜନାଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର କାର୍କେଡ୍ର ଗାଡ଼ି ସଂଖ୍ୟା ଅଧା କରିଥିବାର ବେଳେ ପେଟ୍ରୋଲ ଆଉ ଡିଜେଲ ଖର୍ଚ୍ଚା କମ୍ କରବାର୍କେ ଲୋକ ନିବେଦନ କରିଥିଲେ। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହେବାର୍କେ ଯାଉଛେ। ଇତାର ଆଗନୁ ଆଜି ହେଉଛେ ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ। ମେ 23 ନୁ ଜୁନ୍ 21 ତାରିଖ ତକ ଖରା ଛୁଟି ହେବା। ଏ ସମୟଥି ମେ 26, 29, ଜୁନ୍ 2, 5, 9, 12 ଆଉ 17 ତାରିଖ ଅବକାଶକାଳୀନ ଖଣ୍ଡପୀଠ ବସ୍ବା ବୋଲି ହାଇକୋର୍ଟ ତରଫରୁ ବାହାରିଥିବା ବିଜ୍ଞପ୍ତିନୁ ସୂଚନା ମିଳିଛି। ସବୁ ଜରୁରୀ ମାମଲାମାନଙ୍କ ଶୁଣାଣି କାର୍ଯ୍ୟ ଦିବସର 11 ନୁ 12 ବଜେ ଭିତରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର ନ ଦାୟର କରାଯିବା ଓ ମାମଲାମାନଙ୍କର ଶୁଣାଣି ଲାଗି ଅବକାଶକାଳୀନ ଖଣ୍ଡପୀଠଙ୍କ ପାଶେ ତାଲିକାଭୁକ୍ତ କରାଯିବା ବୋଲି ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଖରାଛୁଟି ସମୟଥି ଦିନର 11 ନୁ 3 ବଜେ ତକ ଆଭାସୀ ଜରିଏ କୋର୍ଟ କାମ କରବା। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ ନିୟମିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇସାରିଛି। ସେଡ଼େ 2026-27 ଶିକ୍ଷାବର୍ଷର ଆଗନୁ ନିୟମିତ ଶିକ୍ଷକ ନିଯୁକ୍ତି ହେବାର ବାବଦେ ଆଶଙ୍କା ଥିବାରୁ କେତେଟା ବିଶ୍ୱବିଦ୍ୟାଳୟ ଅତିଥି ପ୍ରଫେସରଙ୍କର କାର୍ଯ୍ୟକାଳ ବଢ଼ାବାର କି ନୂଆ ଅତିଥି ଅଧ୍ୟାପକ ନିଯୁକ୍ତି ଲାଗି ଉଚ୍ଚଶିକ୍ଷା ବିଭାଗକେ ପ୍ରସ୍ତାବ ଦେଇଥିଲେ। ଏଥିଲାଗି ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଯେନ୍ମାନେ ନିଯୁକ୍ତି ପାଇବେ ସେମାନଙ୍କର କାର୍ଯ୍ୟକାଳ ଆଇବା 6 ମାସ କି ନିୟମିତ ପ୍ରଫେସର ନିଯୁକ୍ତି ହେବାର ତକ ରହିବା ବୋଲି ଜଣାପଡ଼ିଛି। ପରିବେଶ ସୁରକ୍ଷା ବାବଦେ ଲୋକ ସଚେତନ କରିବାର ଲାଗି ଆଜି ସାରା ପୃଥିବୀର ଅନ୍ତର୍ଜାତୀୟ ଜୈବ ବିବିଧତା ସଂରକ୍ଷଣ ଦିବସ ପାଳନ କରାଯାଉଛି। ପୃଥିବୀର ଭୌଗୋଳିକ ସାମାଜିକ ଆର୍ ଜୈବିକ ପରିସ୍ଥିତିର ସନ୍ତୁଳନ ରଖବାର ଆର୍ ଯୋଜନାବଦ୍ଧ ଭାବେ କାମ କରିବାର ଲାଗି ଲୋକଙ୍କୁ ସଚେତନ କରାଯିବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଏ ବଛର ବିଶ୍ୱ ଜୈବ ବିବିଧତା ସଂରକ୍ଷଣ ଦିବସର ବାର୍ତ୍ତା ହେଉଛି ବିଶ୍ୱସ୍ତରୀୟ ପ୍ରଭାବ ଲାଗି ସ୍ଥାନୀୟ ଭାବେ କାମ କରବାର। ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଜି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯିବା। ଆଜି ସକାଳ 10:30 ବଜେ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହେବାର୍କେ ଥିବା କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥି ଅଲଗା ବରିଷ୍ଠ ପଦାଧିକାରୀମାନେ ବି ଉପସ୍ଥିତ ରହିବେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିର 8 ନମ୍ବର ଦିନେ ଗଲାକାଲି ଶେଷ ହୋଇଛି। କଡ଼ା ସୁରକ୍ଷା ଭିତରେ ମଧ୍ୟାହ୍ନ ଧୂପ ଉତ୍ରୁ ବେଲବୁଡ଼ର 6:30 ବଜେ ଗଣତି କାମ ମୂଲ ହୋଇକରି ରାତିର 10:10 ବଜେ ଶେଷ ହୋଇଥିଲା। ଗଲାକାଲିର 3 ଘଣ୍ଟା 40 ମିନିଟ୍ ସହିତ ମୋଟ 70 ଘଣ୍ଟା ଗଣତି କାମ ଶେଷ ହୋଇଛି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ଅନୁସାରେ ଚଳନ୍ତି ଭଣ୍ଡାର 1978 ମସିହାର 31 ଅଳଙ୍କାର ବଦଲେ 40 ରହିଛି। ବାହାର ରତ୍ନଭଣ୍ଡାର 131 ପ୍ରକାର ଅଳଙ୍କାର ସହିତ 34 ପ୍ରକାର ପଢ଼ିଛି। ରତ୍ନଚିହ୍ନ ଉଜନ 3D ମ୍ୟାପିଂ ଭିଡ଼ିଓ ଫଟୋଗ୍ରାଫି ଆଉ ଇ କ୍ୟାଟଲଗ୍ କରାଯାଉଛି। ଏ ମାସର 23, 26, 28 ଆଉ 29 ତାରିଖ ଆହୁରି 4 ଦିନ ଗଣତି କରାଯିବା। ଜୁନ୍ ମାସର ଗଣତି ଦିନ 36 ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତ୍ରୁ ଚୂଡ଼ାନ୍ତ ହେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ଝାରସୁଗୁଡ଼ା ବିମାନ ବନ୍ଦର ଷ୍ଟାର ଏୟାର ବିମାନ ସେବା ଫେର ଖାଏ ମୂଲ ହୋଇଛି। 42 ଦିନ ଉତ୍ରୁ ଭୁବନେଶ୍ୱର ଆଉ ହାଇଦ୍ରାବାଦକେ ବିମାନ ଚଳାଚଳ କରିଛେ। ଏଥିଲାଗି ଗଲା 5 ତାରିଖନୁ ବୁକିଂ ମୂଲ ହୋଇଥିଲା। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତା ଥି ଗଲାକାଲି ପୁଲିସ୍ ଆଉ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଅପରାଧକେ ପ୍ରାରମ୍ଭିକ ସ୍ତରନ ରୁକବାର ଆର୍ ମାମଲାମାନଙ୍କର ତଦନ୍ତ ଉପରେ ଅତକା ଜୋର ଦେବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଏ ଅବସରରେ କହିଛନ୍, ପୁଲିସ୍ ଆଉ ପ୍ରଶାସନର ତାଲମେଲ ଲାଗି ବିଶ୍ୱସନୀୟ ଡାଟାବେସ୍ ବହୁତ ଜରୁରୀ ଆଏ। ମହିଳା ସଶକ୍ତିକରଣ କ୍ଷେତ୍ର ଥି ନୂଆପଡ଼ା ଜିଲ୍ଲା ଫେରଘାଏ ରାଇଜେ ସିଘାନ ରହିଛେ। 2025-26 ଆର୍ଥିକ ବଛର ମିଶନ ଶକ୍ତି ରିପୋର୍ଟ ଅନୁସାରେ SHG ବ୍ୟାଙ୍କ ଲିଙ୍କେଜ କାର୍ଯ୍ୟକ୍ରମ ଥି ଜିଲ୍ଲା ରାଇଜେ ପହିଲା ଠାନ୍ ପାଇଛେ। 540 SHG ଲିଙ୍କେଜ ଲକ୍ଷ୍ୟ ଥିବାର ବେଳେ 6148 SHG ବ୍ୟାଙ୍କ ଲିଙ୍କେଜ ମିଳିଛେ। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବଲେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା
ସିଆଡ଼େ ରାଇଜେ ଗୁଳୁଗୁଳି ଆଉ ଗରମ ଲାଗି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଲାକାଲି ଝାରସୁଗୁଡ଼ାନ ସବୁନୁଚ ତାପମାତ୍ରା 45.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ସିଆଡ଼େ ସମ୍ବଲପୁର ଝାରସୁଗୁଡ଼ା ବଲାଙ୍ଗୀର ନୟାଗଡ଼ ଜିଲ୍ଲାକେ ଜବର ଖରା ଲାଗି ପାଣିପାଗ କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଶ୍ରୋତା ବନ୍ଧୁ, ସକାଳ 7:10 ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ବିକାଶଧାରା, ଏଥିରେ ଜୈବ ବିବିଧତା ଏବଂ ମାନବ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ଶୁଣିବେ ବାଜିରାଉତ ଶିକ୍ଷା ନିକେତନର ଶିକ୍ଷୟତ୍ରୀ ଅର୍ଚ୍ଚନା ପାଇକରାୟଙ୍କ ସହିତ। 8:30 ସୁଗମ ସଙ୍ଗୀତ, 8:45 ବଣପାହାଡ଼ର ଗୀତରେ ଓରାମ ଗୀତ ପରିବେଷଣ କରିବେ ପିଟର ଏକା ଏବଂ ସାଥୀମାନେ। 9:11:12 ଓ ଅପରାହ୍ନ 2:45 ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ। ଆଜି ଦିନ 10:00 ସିନେ ସଙ୍ଗୀତରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1290 ଭାଗ ଶୁଣିବେ। ଆଜି ସନ୍ଧ୍ୟା 5:00 ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, 5:20 ଶ୍ରୀମଦ୍ ଭାଗବତର 402 ଭାଗ, 5:30 ଶୁଣିବେ ନାରୀ ମହଲ, ଏଥିରେ ରହିଛି ଆଲୋଚନା ମୁଦ୍ରା ଯୋଜନାର ବିଶେଷତ୍ୱ, ଏ ସମ୍ପର୍କରେ ଶୁଣିବେ ତୃପ୍ତିମୟୀ ଦ୍ୱିବେଦୀଙ୍କଠାରୁ କିଛି କଥା। 6:10 ଛାନ୍ଦ, 6:30 ଓଡ଼ିଆ ଆଲବମ୍ ଗୀତ, 7:25 ଜିଲ୍ଲା ହାଲଚାଲରେ ବରଗଡ଼ ଜିଲ୍ଲାର ଖବର ଜାଣିପାରିବେ, 7:30 କ୍ଷେତ ଖମାର, ଏଥିରେ ଲାଭଜନକ ଲଙ୍କାମରିଚ ଚାଷ ସମ୍ପର୍କରେ ସାକ୍ଷାତକାର ଶୁଣିବେ ମହିଳା ସଫଳ ଚାଷୀ ରାଇବରୀ ବାଡ଼ାଙ୍କ ସହ। ରାତି 8:00 ସିନେ ସଙ୍ଗୀତ, 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, 10:00 ଗୀତ ଓ ଗଜଲ, ଶିଳ୍ପୀ ରହିବେ ହରିହରନ, 10:30 ଶାସ୍ତ୍ରୀୟ ସଙ୍ଗୀତରେ ଭାୟୋଲିନ୍ ବାଦନ, ଶିଳ୍ପୀ ଭିଜି ଯୋଗ। ତେବେ ଶ୍ରୋତାବନ୍ଧୁ, ଇଏ ଥିଲା ଆଜିର ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ରାଉରକେଲା ସମୟ 7:02 ହେବାକୁ ଯାଉଛି। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ତାପରେ ଆମର ସ୍ୱାସ୍ଥ୍ୟ ଏବଂ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାରୀ ବିଭାଗଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂରସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟ ଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ସ୍ମୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31 ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ 2-ଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଶିଶୁଙ୍କ ଅନ୍ୟ ମନସ୍କତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଚରିତା ମହାନ୍ତି।
2: ଅନ୍ୟମନସ୍କ ରହିବା ବା ଅତିମାତ୍ରାରେ କ୍ରିୟାଶୀଳ ହେବା ପିଲାମାନଙ୍କର ଏକ ସାଧାରଣ ସମସ୍ୟା। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ଥିଲେ ଶିଶୁ ପ୍ରାୟତଃ ଅନ୍ୟମନସ୍କ ରହେ, ଅତ୍ୟଧିକ କ୍ରିୟାଶୀଳ ଥାଏ, କିମ୍ବା ହଠାତ୍ କିଛି ଗୋଟିଏ କାମ କରିବସେ ଯାହାକି ତା ବୟସର ଅନ୍ୟ ଶିଶୁଙ୍କଠାରେ ଦେଖାଯାଏ ନାହିଁ। ଏହା ଏକ ସ୍ନାୟୁଜନିତ ଆଚାର ବ୍ୟବହାରରେ ତ୍ରୁଟି ବୋଲି କୁହାଯାଇପାରେ। ଅନ୍ୟମନସ୍କ ରହୁଥିବା ଶିଶୁ ଅତି ସହଜରେ ଅନ୍ୟମନସ୍କ ହୋଇଯାଏ, ମନେ ରଖି ନପାରି ବହୁତ କଥା ଭୁଲିଯାଏ, ଗୋଟିଏ କାମରୁ ଧ୍ୟାନ ହଟାଇ ଆଉ ଗୋଟିଏ କାମ କରିବାରେ ଲାଗେ। ଗୋଟିଏ କାମ ମନଧ୍ୟାନ ଦେଇ କରିବା ତା ପାଇଁ କଷ୍ଟକର ହୋଇଥାଏ। ଯଦିଓ ଗୋଟିଏ ଶିଶୁର ଧ୍ୟାନ ପ୍ରତିବର୍ଷ 5 କରି ବଢ଼େ ଏବଂ 3 ଶିଶୁଟିଏ ମାତ୍ର 15 ପର୍ଯ୍ୟନ୍ତ ତାର ଧ୍ୟାନ କେନ୍ଦ୍ରିତ କରିପାରିବ, ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡରରେ ପୀଡ଼ିତ ସମବୟସ୍କ ଶିଶୁର ଏକାଗ୍ରତା ତାଠାରୁ କମ୍। ତାକୁ ଦିଆଯାଇଥିବା କାମ ସେ ପୂରା କରିପାରେ ନାହିଁ, ଯେପରିକି ବିଦ୍ୟାଳୟରେ କରାଯାଉଥିବା ବା ଦିଆଯାଉଥିବା ପାଠ ସେ ସାରିପାରେ ନାହିଁ, ନୂଆ କିଛି ଶିଖିବା ତା ପାଇଁ କଷ୍ଟକର ହୋଇଥାଏ। ତା ଉଦ୍ଦେଶ୍ୟରେ କିଛି କହୁଥିଲେ ସେ ଶୁଣୁଥିବା ପରି ଜଣାଯାଏ ନାହିଁ, ସେ ପ୍ରାୟତଃ କିଛି ନା କିଛି ଭାବନାରେ ମଗ୍ନ ଥାଏ। ଅତ୍ୟଧିକ କ୍ରିୟାଶୀଳ ଥିବା ଶିଶୁ ତା ସ୍ଥାନରେ ଅଧିକ ସମୟ ବସିପାରେ ନାହିଁ, ତା ସ୍ଥାନ ଛାଡ଼ି ଏଣେତେଣେ ବୁଲୁଥାଏ ବା କୌଣସି ସ୍ଥାନରେ ଚଢ଼ାଚଢ଼ି କରୁଥାଏ, ତା ନଜରରେ ଆସୁଥିବା ସବୁ ଜିନିଷରେ ହାତ ମାରେ ବା ଖେଳେ, ଅଧିକାଂଶ ସମୟରେ ଗପ କରୁଥାଏ। କୌଣସି ଗୋଟିଏ ସ୍ଥାନରେ ବସି ଖାଇବା, ପଢ଼ିବା ବା ଗପ ଶୁଣିବା ତା ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ହଠାତ୍ କିଛି କାମ କରି ବସୁଥିବା ଶିଶୁ ପ୍ରାୟତଃ ଅଧୈର୍ଯ୍ୟ ଥାନ୍ତି। ଖେଳକୁଦ କଲାବେଳେ ବା ଅନ୍ୟ କୌଣସି ଶୃଙ୍ଖଳାଗତ କାମ ହେଉଥିବା ବେଳେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିଜର୍ଡରରେ ପୀଡ଼ିତ କେତେକ ଶିଶୁ ଅନ୍ୟମନସ୍କ ଥିଲେ ମଧ୍ୟ ଚୁପଚାପ ବସି ତାର କାମ କରୁଥିଲା ପରି ଲାଗନ୍ତି। ତେଣୁ ସେମାନଙ୍କର ଏ ସମସ୍ୟା ବାପାମା ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନଜରରେ ଆସିନଥାଏ। ଏହି ସମସ୍ୟାର କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ। ଏହି ସମସ୍ୟା ଶିଶୁକୁ ପ୍ରାୟତଃ 3-6 ବୟସ ହୋଇଥିଲା ଭିତରେ ଜଣାପଡ଼ିଥାଏ। ତେବେ କୌଣସି ଶିଶୁକୁ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ହୋଇଛି ବୋଲି କହିବା ପୂର୍ବରୁ ତାକୁ ଅନ୍ୟ କୌଣସି ରୋଗ ହୋଇଛି କି ନାହିଁ ଯାଞ୍ଚ କରିନେବା ଆବଶ୍ୟକ। ଶିଶୁର କାନରେ ସଂକ୍ରମଣ ହୋଇଥିଲେ ବା ଶୁଣିବାରେ ଅନ୍ୟ କୌଣସି ଅସୁବିଧା ଥିଲେ ସେ ହୁଏତ ତାକୁ ଦିଆଯାଉଥିବା ନିର୍ଦ୍ଦେଶ ଶୁଣୁନଥାଇପାରେ। ଦେଖିବାରେ କୌଣସି ଅସୁବିଧା ଥିଲେ ସେ ହୁଏତ ଲିଖିତ ନିର୍ଦ୍ଦେଶ ପଢ଼ିପାରୁନଥିବ। ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ ହୁଏତ ତାର ଚିନ୍ତାଶକ୍ତି ବା ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବ। ବିଦ୍ୟାଳୟ ବା ଘରର ପରିବେଶ ତାକୁ ମାନସିକ ସ୍ତରରେ ସୁହାଉ ନଥାଇପାରେ। ଏସବୁ ବିଷୟରେ ତାର ପରିବାରର ସଦସ୍ୟ, ଶିଶୁର ଦେଖାଶୁଣା କରୁଥିବା ବ୍ୟକ୍ତି ବା ତାର ଶିକ୍ଷକମାନଙ୍କଠାରୁ ଜାଣିହେବ। ଶିଶୁଟିଏ କେତେ ଦିନ ଧରି ଏବଂ କେତେ ମାତ୍ରାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ଏହି ସମସ୍ୟା ତାର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିଛି କି ନାହିଁ ତାହା ଜାଣିବା ଆବଶ୍ୟକ। ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧୀୟ ଚିକିତ୍ସା ନାହିଁ, ଯଦିଓ ଏହାର ଲକ୍ଷଣ ଔଷଧ ଦ୍ୱାରା କିଛି ମାତ୍ରାରେ କମାଇ ଦିଆଯାଇପାରିବ। ଏହାଦ୍ୱାରା ଅତ୍ୟଧିକ କ୍ରିୟାଶୀଳ ଶିଶୁକୁ କିଛି ମାତ୍ରାରେ ଧୀରସ୍ଥିର ହୋଇ ବସିବା ପାଇଁ ଏବଂ କୌଣସି କାମରେ ମନ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ। ଶିଶୁର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାକୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିକ୍ଷା ଦିଆଯାଇପାରିବ। ତାକୁ ତା ନିଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇପାରିବ। ନିଜର କ୍ରୋଧ ସମ୍ବରଣ କରିବା, କିଛି କାମ କରିବା ପୂର୍ବରୁ ଭାବିଚିନ୍ତି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଶିଶୁଟିର ସବୁ ଜିନିଷପତ୍ର ସଠିକ୍ ସ୍ଥାନରେ ରଖିବା ଉଚିତ। ତାର ପ୍ରତିଦିନ କାର୍ଯ୍ୟକଳାପ ଯେପରିକି ସେ କେତେବେଳେ ଶୋଇବ, ଉଠିବ, ଖେଳିବାକୁ ଯିବ ବା ଘରେ ତାର ପାଠ କରିବ, ତାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରଖାଯିବା ଉଚିତ। ତା ପାଇଁ ସବୁ ନିର୍ଦ୍ଦେଶ ସହଜ ଓ ସୁବିଧାରେ ବୁଝି ହେଲା ପରି ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସୁଚରିତା ମହାନ୍ତି। ଆକାଶବାଣୀ କଟକ, ସମୟ ସକାଳ 7:00 15 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍ପରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଙ୍କଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ୍ ସହଭାଗୀ ବୋଲି

ହେବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୁଜରାଟସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ 3 ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଓ ଭେଣ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟର ସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର ଆର୍ଜିକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଲାଗି ସିବିଆଇର ଏକ 3-ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍ପିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ IRCTC 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ 3 ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବ ଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ରୁ ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୋଲିସ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ SPG ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର IPS ଅଧିକାରୀ ଶ୍ରୀ ସିଂ 2023 June 1 ଠାରୁ ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିତ୍ତିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ବର 139 କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସ୍ରେ ଗତକାଲି 8ମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କାପୁର ଏବଂ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରଣାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି ନିର୍ଦ୍ଦେଶକ ଗୁଇଲାମ ଓଲାଙ୍ଗନିୟର ଏବଂ ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁରକ୍ଷା

0: ନିର୍ଦ୍ଦେଶକ କ୍ଲେୟର ରାଉଲିନ୍ ବୈଠକରେ ସହଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ଜଳଦସ୍ୟୁ, ସଶସ୍ତ୍ର ଡକାୟତି, ସାମୁଦ୍ରିକ ଆତଙ୍କବାଦ, ନିଶା କାରବାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପର ମୁକାବିଲା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗସ୍ 13 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ବିକାଶଧାରା କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ମଧୁସ୍ମିତା ବିଶ୍ୱାଳ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
2: କ'ଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 ସେକ୍ଟର 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
3: ଶ୍ରୋତାବନ୍ଧୁ, ଆପଣ ଯଦି ସମାଜ ସେବାରେ ନିଜକୁ ନିୟୋଜିତ କରି ସମାଜର ମଙ୍ଗଳ କରିବାକୁ ଚାହୁଁଥାନ୍ତି, ତେବେ ଆଜି ହିଁ ରାଉରକେଲାର ଆତ୍ମୀୟ ସେବା ଟ୍ରଷ୍ଟ ବା ସେବା ସଂଗଠନରେ ଯଥାଶୀଘ୍ର ସାମିଲ ହୋଇ ସମାଜର କଲ୍ୟାଣ କରନ୍ତୁ। ଏଥିପାଇଁ ଯୋଗାଯୋଗ କରନ୍ତୁ ସମାଜସେବୀ ଚନ୍ଦ୍ରଶେଖର ଶତପଥୀଙ୍କୁ। କଲ୍ କରନ୍ତୁ 8895501397 କୁ।
4: ସାବିତ୍ରୀ, ମୁଁ ଅଫିସ ଯାଉଛି।
5: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
4: ବାପରେ, ଏତେ ଟଙ୍କା?
5: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
4: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
5: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: କଣ ରିମା, ଘରେ ସୋଲାର ଲଗେଇଦେଲ?
7: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
5: ଚିନ୍ତା ନାହିଁ ମାନେ?
7: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
5: ସତରେ?
7: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 31 मई सुबह 11 बजे मन की बात।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜର ବିକାଶ ଧାରା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ଜୈବ ବିବିଧତା ଏବଂ ମଣିଷ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ।

0: শ্রোতা বন্ধু, জৈব বিবিধতা বা বায়োডাইভার্সিটি এহা গুটিয়ে এমিতি বিষয় যাহা কেবল পরিবেশ সহিত জড়িত নুহে, বরং মানুষের অস্তিত্ব, পৃথিবীর সন্তুলন এবং ভবিষ্যৎ পিঢ়ির সুরক্ষা সহিত মধ্যে সম্পৃক্ত। আমি প্রতিদিন সকালে উঠুছে, শুদ্ধ পবন নেউছে, খাদ্য খাউছে, পানি পিউছে এবং প্রকৃতির অনেক উপহার মধ্যে উপভোগ করুছে। কিন্তু আমি কেবে ভাবিছু কি এই সমস্ত কথার পছরে কিয়ে অছি? এহার পছরে অছি প্রকৃতির সেই অমূল্য সম্পদ জৈব বিবিধতা। জৈব বিবিধতার অর্থ হেউছি পৃথিবীরে থিবা সমস্ত প্রকারের জীবজন্তু, গছপত্র, পশুপক্ষী, জলজীব, কীটপতঙ্গ এবং অণুজীব মানঙ্কর বিভিন্নতা। পৃথিবীর প্রত্যেক জীবর নিজস্ব গোটিয়ে গুরুত্ব রয়েছে। গছ আমাকে অম্লজান দেউছি, মহুমাছি ফুলর পরাগ সঞ্চার করুছি, পক্ষী বীজ বিস্তার করুছি, পশু মানে পরিবেশ সন্তুলন রক্ষা করুছন্তি। এই সমস্ত মিশি জীবনর গোটিয়ে সুন্দর শৃঙ্খলা তৈরি হয়েছি। আম ভারত জৈব বিবিধতার বহুত সমৃদ্ধ দেশ। এখানে হিমালয় ঠারু আরম্ভ করে সমুদ্র পর্যন্ত বিভিন্ন প্রকারের জীবজগত দেখিবাকু মিলে। ওড়িশার কথা কইলে শিমিলিপাল ন্যাশনাল পার্ক, ভিতরকনিকা ন্যাশনাল পার্ক এবং চিলিকা ল্যাক পরি স্থানগুলিক আমার গর্ব এবং গৌরব। এখানে অনেক দুর্লভ প্রজাতির পশুপক্ষী দেখা যাতে। কিন্তু দুঃখর বিষয় হচ্ছে আজ মানুষের স্বার্থপরতা তথা অসাবধানতা যোগু জৈব বিবিধতা গুরুতর সংকটরে পড়িছি। বেআইন ভাবে গছ কটা যাচ্ছি, বন্যজন্তু শিকার করা যাচ্ছি, কলকারখানার ধূয়া এবং প্লাস্টিক প্রদূষণ প্রকৃতি নষ্ট করুছি। জলবায়ু পরিবর্তন এতে বড় কারণ হয়েছি। আমি যদি এইপরি চালি থাও তবে আগামী দিনের অনেক প্রজাতি পৃথিবী সম্পূর্ণভাবে বিলুপ্ত হয়ে যাবে। গোটিয়ে সময় এমিতি আসবে যেউঠারে আম পিলামানে কেবল পুস্তকরে বাঘ, হাতি কিংবা চড়াইর চিত্র দেখিবে, কিন্তু বাস্তবরে সেমানকু দেখিপারিবেনি। এহা কেতে ভয়ঙ্কর চিত্র হব সে বিষয়ে কেবে চিন্তা করিবে। জৈব বিবিধতা নষ্ট হলে কেবল পশুপক্ষী আমি হরাইবানি, আমি খাদ্য, ঔষধ, পানি এবং সুস্থ পরিবেশ মধ্যে হরাইবা। মানুষ প্রকৃতি উপরে নির্ভরশীল। প্রকৃতি নথিলে মানুষের অস্তিত্ব মধ্যে রহিবনি। সেথিপাই আম সমস্তঙ্কর কর্তব্য হেউছি জৈব বিবিধতার সুরক্ষা করিবা। আমি অধিকরু অধিক গছ লগাইবা, প্লাস্টিক ব্যবহার কমাইবা, বন্যজন্তুঙ্কু সুরক্ষা প্রদান করিবা এবং লোকমানক মধ্যরে সচেতনতা মধ্যে সৃষ্টি করিবা। আজি সরকার মধ্যে বিভিন্ন পদক্ষেপ নেউছন্তি জৈব বিবিধতাকু নেই। বন সুরক্ষা, জাতীয় উদ্যান, বন্যপ্রাণী অভয়ারণ্য ইত্যাদি মাধ্যমে প্রকৃতিকু সুরক্ষা করিবার চেষ্টা চালিছি। কিন্তু কেবল সরকার কলে হেব নাই, সাধারণ লোকঙ্ক ভূমিকা মধ্যে সমানভাবে জরুরি। তবে শ্রোতা বন্ধু, আজি আমি আলোচনা করিবাকু যাউছে জৈব বিবিধতা সম্পর্কে। তবে এ বিষয়ে আলোচনা করিবা পাই আজি আমার সহিত উপস্থিত অছন্তি আমার জনে শিক্ষয়িত্রী বান্ধবী ম্যাডাম অর্চনা পাইকরায়। তবে আসন্তু শ্রোতা বন্ধু, তাঁক সহিত সাক্ষাৎ করিবা এবং তাঁক সহিত আলোচনা করিবা জৈব বিবিধতা এবং মানুষ সমাজ উপরে এহার প্রভাব সম্পর্কে অধিক কিছু কথা। ম্যাডাম নমস্কার।
1: আজ্ঞা নমস্কার।
0: ম্যাডাম আজি আপনার আমার বিকাশ ধারা কার্যক্রমক বহুত বহুত স্বাগত।
1: আজ্ঞা
0: ম্যাডাম, আজির আমার যে বিষয়বস্তুটি রয়েছে জৈব বিবিধতা বা আমি যা কুচে বায়োডাইভার্সিটি এবং মানব সমাজ উপরে এর প্রভাব সম্পর্কে, তবে আপনার আমার শ্রোতা বন্ধু মানুষ জনাইবে এই যে জৈব বিবিধতা বা বায়োডাইভার্সিটি কোণ এর প্রকারভেদ সম্পর্কে টিকি ধারণা দেবে।
1: আজ্ঞা, এই জৈব বিবিধতাটা হেউছি পৃথিবীরে থিবা সমস্ত প্রকারের জীবজন্তু, উদ্ভিদ, অণুজীব ও সেমানকর বাসস্থান মধ্যে থিবা বিভিন্নতা। সরল ভাবে যদি আমি কহিবা তাহলে প্রকৃতিরে থিবা সমস্ত জীবর ভিন্নতা তথা সেমানকর পরস্পর নির্ভরশীলতা কো হি জৈব বিবিধতা কুহাযায়। এহা প্রকৃতির সন্তুলন রক্ষা করিবার মুখ্য ভূমিকা নিভায় এবং তা সহিত মানব জাতিকু খাদ্য, ঔষধ, বস্ত্র, কাঠ ও অন্যান্য আবশ্যক সম্পদ মধ্যে যোগাই থাকে। এই যে জৈব বিবিধতা এহা মুখ্যত তিন প্রকার। গোটে হল আমার জিনগত বিবিধতা, প্রজাতিগত বিবিধতা ও পরিস্থিতিতন্ত্র বিবিধতা। জিনগত বিবিধতা মানে এবে আমার প্রজাতি মধ্যে গুণগত ভিন্নতা, ଯେମିତିକି ଆମ ଧାନ କିମ୍ବା ଆମ୍ବର ବିଭିନ୍ନ ପ୍ରଜାତି ରହିଛି। ପ୍ରଜାତିଗତ ବିବିଧତା ପୁଣି କ'ଣ ନା ଗୋଟିଏ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ଜୀବ ରହିବା, ଯେମିତିକି ଜଙ୍ଗଲରେ ବାଘ, ହରିଣ, ପକ୍ଷୀ ଇତ୍ୟାଦି ବିଭିନ୍ନ ଜୀବଜନ୍ତୁ ରହୁଛନ୍ତି। ପରିସ୍ଥିତି ତନ୍ତ୍ର ବିବିଧତା ପୁଣି କ'ଣ ନା ଜଙ୍ଗଲ, ମରୁଭୂମି, ସମୁଦ୍ର, ନଦୀ, ଝରଣା ଇତ୍ୟାଦି ଭିନ୍ନ ଭିନ୍ନ ପରିବେଶରେ ଆଜିକାଲି ଯେଉଁ ଜଙ୍ଗଲ କଟା ହେଉଛି, ପ୍ରଦୂଷଣ ହେଉଛି, ଅବୈଧ ଶିକାର ହେଉଛି, ଜଳବାୟୁର ପରିବର୍ତ୍ତନ ହେଉଛି, ସେଥିପାଇଁ ଆମର ଜୈବ ବିବିଧତା ଉପରେ ମଧ୍ୟ ବିଭିନ୍ନ ପ୍ରକାର ବିପଦ ମଧ୍ୟ ପଡ଼ୁଛି। ତେଣୁ ବନ୍ୟଜନ୍ତୁମାନଙ୍କର ସୁରକ୍ଷା, ବୃକ୍ଷରୋପଣ ଆଉ ପରିବେଶ ସଚେତନତା ମାଧ୍ୟମରେ ଆମେମାନେ ସେମାନଙ୍କୁ ସୁରକ୍ଷିତ କରିପାରିବା, ଏଇଟା ଆମର ମୁଖ୍ୟ ଦାୟିତ୍ୱ। ଶେଷରେ କହିବି ଯେ ଜୈବ ବିବିଧତା ହେଉଛି ପୃଥିବୀର ଆମର ଏକ ଅମୂଲ୍ୟ ସମ୍ପଦ, ଏହାର ସୁରକ୍ଷା ମାନବ ସଭ୍ୟତାର ଗୋଟେ ସୁରକ୍ଷା ସହିତ ସମାନ କହିଲେ ଚଳେ।
0: ଆଜ୍ଞା ଆଜ୍ଞା। ତେବେ ମ୍ୟାଡ଼ାମ୍, ଆପଣ ତ କହିଲେ ଜୈବ ବିବିଧତା କ'ଣ, ତେବେ ମାନବ ସମାଜ ଉପରେ ଜୈବ ବିବିଧତାର ପ୍ରକାର କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ?
1: ଏଇ ଯେଉଁ ଜୈବ ବିବିଧତା କେବଳ ଆମର ପରିବେଶ ସହିତ ଜଡ଼ିତ ଏହା ଏକ ବିଷୟ ନୁହେଁ, ଏହା ସିଧାସଳଖ ଭାବରେ ମାନବ ସମାଜର ଜୀବନ, ଅର୍ଥନୀତି, ସ୍ୱାସ୍ଥ୍ୟ ଏବଂ ସଂସ୍କୃତି ସହିତ ଜଡ଼ିତ। ପୃଥିବୀରେ ଥିବା ଗଛଲତା, ପଶୁପକ୍ଷୀ, ଅଣୁଜୀବ, ପରିସ୍ଥିତି ତନ୍ତ୍ର ମାନବ ଜାତିକୁ ଅନେକ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଇଥାନ୍ତି।
0: ଆଜ୍ଞା।
1: ଯେଉଁଥିରେ କି ପ୍ରଥମେ ହେଲା ଆମର ଜୈବ ବିବିଧତା ଆମର ଖାଦ୍ୟ ସୁରକ୍ଷାର ଆଧାର। ଆମେ ଧାନ, ଗହମ, ଡାଲି, ଫଳ, ଶାକସବ୍ଜି ପ୍ରକୃତିରୁ ପାଉଛେ, ସେମିତି ମାଛ ମାଂସ, ଦୁଗ୍ଧ ମଧ୍ୟ ବିଭିନ୍ନ ପ୍ରଜାତି ଉପରେ ନିର୍ଭର କରୁଛେ। ଯଦି ଜୈବ ବିବିଧତା କମିଯାଏ ନିଶ୍ଚିତ ଭାବରେ ଖାଦ୍ୟ ସଙ୍କଟ ସୃଷ୍ଟି ହେବ। ତାହେଲେ ଦ୍ୱିତୀୟତଃ ଆମର ଔଷଧର ମୁଖ୍ୟ ଉତ୍ସ ମଧ୍ୟ ଜୈବ ବିବିଧତା। ଅନେକ ଔଷଧୀୟ ଉଦ୍ଭିଦ ପ୍ରାଣୀ ଉତ୍ସରୁ ପ୍ରସ୍ତୁତ ହୁଏ, ନିମ୍ବ, ତୁଳସୀ, ଆଲୋଭେରା ପରି ଉଦ୍ଭିଦମାନ ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ। ତୃତୀୟତଃ ଆମର ଜୈବ ବିବିଧତା ଅର୍ଥନୈତିକ ଉନ୍ନତିରେ ମଧ୍ୟ ସାହାଯ୍ୟ କରେ। କୃଷି, ମତ୍ସ୍ୟଚାଷ, ଆମର ବନଜ ସମ୍ପଦ, ଔଷଧ ଶିଳ୍ପ ତଥା ପର୍ଯ୍ୟଟନ ଜୈବ ବିବିଧତା ଉପରେ ନିର୍ଭରଶୀଳ ଏବଂ ଲୋକମାନଙ୍କୁ ଚାକିରି ତଥା ଜୀବିକା ମଧ୍ୟ ଯୋଗାଇଥାଏ। ଚତୁର୍ଥତଃ ଏହା ଆମର ପରିବେଶ ସନ୍ତୁଳନ ମଧ୍ୟ ରକ୍ଷା କରେ।
0: ଆଜ୍ଞା।
1: ଯେମିତିକି ଆମର ଗଛ ଆମକୁ ଅକ୍ସିଜେନ୍ ଦେଇଥାଏ, କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରେ, ଜଳଚକ୍ରକୁ ନିୟନ୍ତ୍ରଣ କରେ ଓ ମୃତ୍ତିକା କ୍ଷୟକୁ ରୋକେ। ପଶୁପକ୍ଷୀ ତଥା ଖାଦ୍ୟ ଶୃଙ୍ଖଳକୁ ମଧ୍ୟ ଶୃଙ୍ଖଳିତ ସନ୍ତୁଳିତ କରିଥାଏ। ପଞ୍ଚମତଃ ଆମର ଜୈବ ବିବିଧତା ସାମାଜିକ ସାଂସ୍କୃତିକ ମହତ୍ତ୍ୱ ମଧ୍ୟ ରଖିଛି। ଭାରତର ଅନେକ ଗଛ ଓ କେତେକ ପଶୁଙ୍କୁ ଧାର୍ମିକ ଭାବରେ ପୂଜା ମଧ୍ୟ କରାଯାଏ, ଏହା ଆମ ସଂସ୍କୃତି ସହିତ ଜଡ଼ିତ। ଯଦି ଜୈବ ବିବିଧତା ନଷ୍ଟ ହୋଇଯାଏ ତେବେ ପରିବେଶ ଅସନ୍ତୁଳନ, ଖାଦ୍ୟ ଅଭାବ, ରୋଗ ବୃଦ୍ଧି, ଅର୍ଥନୈତିକ କ୍ଷତି ଇତ୍ୟାଦି ଦେଖାଯାଇପାରେ। ତେଣୁ ଜୈବ ବିବିଧତା ମାନବ ସମାଜ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ସୁରକ୍ଷା କରିବା ମାନେ ଆମେ ଆମ ଭବିଷ୍ୟତକୁ ସୁରକ୍ଷା କରିବା। ଶେଷରେ କହିବି, ପ୍ରକୃତିକୁ ବଞ୍ଚାଇବା ମାନେ ଆମେ ମାନବ ଜାତିକୁ ବଞ୍ଚାଇବା। ତେଣୁ ଜୈବ ବିବିଧତା ସୁରକ୍ଷା ପ୍ରତି ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ।
0: ଆଜ୍ଞା ଆଜ୍ଞା। ତେବେ ଜୈବ ବିବିଧତାର ସବୁଠାରୁ ବଡ଼ ସମସ୍ୟାଟି କ'ଣ?
1: ମୋ ମତରେ ଜୈବ ବିବିଧତାର ସବୁଠାରୁ ବଡ଼ ସମସ୍ୟା ହେଉଛି ମନୁଷ୍ୟର ଅହେତୁକ ହସ୍ତକ୍ଷେପ ଓ ପ୍ରାକୃତିକ ବାସସ୍ଥାନର ଧ୍ୱଂସ। ଆଜି ମନୁଷ୍ୟ ନିଜ ସୁବିଧା, ଶିଳ୍ପାୟନ, ସହରୀକରଣ, ଅର୍ଥନୈତିକ ଉନ୍ନତି ନାମରେ ପ୍ରକୃତିକୁ ଅତ୍ୟଧିକ ଭାବରେ ଶୋଷଣ କରୁଛି, ଯାହା ଜୈବ ବିବିଧତା ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରୁଛି। ପ୍ରଥମ ସମସ୍ୟା ହେଉଛି ବନ ଧ୍ୱଂସ। ରାସ୍ତା, କାରଖାନା, ଘର ଓ ଚାଷ ଜମି ପାଇଁ ବହୁ ପରିମାଣରେ ଜଙ୍ଗଲ କଟାଯାଉଛି, ଏହାଫଳରେ ଅନେକ ପଶୁପକ୍ଷୀ ନିଜ ବାସସ୍ଥାନ ହରାଉଛନ୍ତି। ଦ୍ୱିତୀୟତଃ ବଡ଼ ସମସ୍ୟା ହେଉଛି ପ୍ରଦୂଷଣ। ବାୟୁ, ଜଳ, ମୃତ୍ତିକା ପ୍ରଦୂଷଣ ଜୀବଜଗତକୁ ଗଭୀର ଭାବରେ ପ୍ରଭାବିତ କରୁଛି। ନଦୀରେ କାରଖାନାର ବର୍ଜ୍ୟ ପଦାର୍ଥ ପକାଉଥିବାରୁ ଜଳଜୀବ ମଧ୍ୟ ନଷ୍ଟ ହୋଇଯାଉଛନ୍ତି। ତୃତୀୟ ସମସ୍ୟା ହେଲା ଆମର ଜଳବାୟୁ ପରିବର୍ତ୍ତନ। ବିଶ୍ୱ ତାପନ, ଅନିୟମିତ ବର୍ଷା, ବନ୍ୟା, ଖରା ଅନ୍ୟାନ୍ୟ ପ୍ରଜାତିର ଜୀବନକୁ ସଙ୍କଟରେ ପକାଉଛି। ଚତୁର୍ଥ ସମସ୍ୟା ହେଉଛି ଆମର ଅବୈଧ ଶିକାର ଓ ବନ୍ୟଜନ୍ତୁ ବ୍ୟବସାୟ। ହାତୀଦାନ୍ତ, ବାଘ ଚମଡ଼ା ତଥା ଅନ୍ୟାନ୍ୟ ଲାଭ ପାଇଁ ପଶୁମାନଙ୍କୁ ହତ୍ୟା କରାହେଉଛି। ପଞ୍ଚମ ସମସ୍ୟା ହେଉଛି ଅତ୍ୟଧିକ ପ୍ରାକୃତିକ ସମ୍ପଦର ବ୍ୟବହାର। ଅନିୟନ୍ତ୍ରିତ ମାଛଧରା, ଖଣି ଖନନ, ଗଛ କାଟିବା ଇତ୍ୟାଦି ଜୈବ ବିବିଧତାକୁ କ୍ଷତି ପହଞ୍ଚାଉଛି। ଏହାଛଡ଼ା ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ଏକ ବଡ଼ ସମସ୍ୟା। ଅନେକ ଲୋକ ଜୈବ ବିବିଧତାର ମୂଲ୍ୟ ବୁଝିପାରୁନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବନ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, କଠୋର ଆଇନ ପ୍ରୟୋଗ, ବୃକ୍ଷରୋପଣ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ଶେଷରେ କହିବି, ଯଦି ଆଜି ଆମେ ଜୈବ ବିବିଧତାକୁ ସୁରକ୍ଷା ନ କରିବା ତେବେ ଆସନ୍ତା ପିଢ଼ି ଏହାର ଭୟାବହ ପରିଣାମ ଭୋଗିବ। ତେଣୁ ଏହାକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ।
0: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ୍। ତେବେ ମ୍ୟାଡ଼ାମ୍, ଜୈବ ବିବିଧତାକୁ କିପରି ମାପ କରାଯାଇଥାଏ ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ?
1: ହଁ ମ୍ୟାଡ଼ାମ୍, ଜୈବ ବିବିଧତାକୁ ମାପ କରିବା ମାନେ କୌଣସି ଅଞ୍ଚଳରେ କେତେ ପ୍ରକାର ଜୀବ ଅଛନ୍ତି, ସେମାନଙ୍କର ସଂଖ୍ୟା କେତେ ଏବଂ ସେମାନଙ୍କର ବଣ୍ଟନ କିପରି ଅଛି ତାହା ବୈଜ୍ଞାନିକ ଭାବରେ ନିର୍ଣ୍ଣୟ କରିବା। ଜୈବ ବିବିଧତା ପୃଥିବୀର ପ୍ରାକୃତିକ ସମ୍ପଦର ମୂଳ ଆଧାର ଥିବାରୁ ଏହାକୁ ଠିକ୍ ଭାବରେ ମାପ କରିବା ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ଜୈବ ବିବିଧତାକୁ ତିନୋଟି ସ୍ତରରେ ମାପ କରାଯାଏ। ଗୋଟେ ହେଲା ଜନ୍ୟୁ ବିବିଧତା, ପ୍ରଜାତି ବିବିଧତା, ପରିସ୍ଥିତିତନ୍ତ୍ର ବିବିଧତା। ପ୍ରଥମେ ପ୍ରଜାତି ସମୃଦ୍ଧି ବା ସ୍ପିସିଜ୍ ରିଚନେସ୍ ଦ୍ୱାରା ଏହାକୁ ମାପ କରାଯାଏ। ଏଥିରେ କୌଣସି ଅଞ୍ଚଳରେ କେତେ ପ୍ରକାର ପ୍ରଜାତି ଅଛନ୍ତି ତାହା ଗଣନା କରାଯାଏ। ଯଥା ଗୋଟିଏ ଜଙ୍ଗଲରେ 100 ପ୍ରକାର ଗଛ ଥିଲେ ଏହାର ବାୟୋଡାଇଭର୍ସିଟି ଅଧିକ ବୋଲି ଧରାଯାଏ। ଦ୍ୱିତୀୟରେ ପ୍ରଜାତି ସମତା ସ୍ପିସିଜ୍ ଏଭେନ୍ନେସ୍ ଦେଖାଯାଏ। କେବଳ ପ୍ରଜାତି ସଂଖ୍ୟା ନୁହେଁ, ସମସ୍ତ ପ୍ରଜାତିର ସଂଖ୍ୟା ସମାନ ଭାବରେ ବଣ୍ଟିତ ଅଛି କି ନାହିଁ ତାହା ମଧ୍ୟ ଦେଖାଯାଏ। ତୃତୀୟରେ ଆମର ଆଲଫା ବିଟା ଗାମା ବିବିଧତା ଭାବରେ ମାପ କରାଯାଇଥାଏ। ଆଲଫା ବିବିଧତା ଗୋଟିଏ ଅଞ୍ଚଳର ନିର୍ଦ୍ଦିଷ୍ଟ ଅଞ୍ଚଳ ବା ହେବିଟାଟ ମଧ୍ୟରେ ଥିବା ପ୍ରଜାତିର ସଂଖ୍ୟା, ସେମିତି ବିଟା ବିବିଧତା ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳ ମଧ୍ୟରେ ପ୍ରଜାତିର ତଫାତ, ଗାମା ବିବିଧତା ବଡ଼ ଭୌଗୋଳିକ ଅଞ୍ଚଳର ସମଗ୍ର ବାୟୋଡାଇଭର୍ସିଟି। ଚତୁର୍ଥରେ ବୈଜ୍ଞାନିକମାନେ ସାନନ ୱିନର ଇଣ୍ଡେକ୍ସ ଏବଂ ସିପନସନ୍ ଇଣ୍ଡେକ୍ସ ପରି ଗଣିତଜ୍ଞ ସୂଚକ ବ୍ୟବହାର କରନ୍ତି ଯାହା ଜୈବ ବିବିଧତାର ସଠିକ୍ ମାପ ଦେଇଥାଏ। ଏହାଛଡ଼ା ଜନ୍ୟୁ ସ୍ତରରେ DNA ଆନାଲିସିସ୍, ଫିଲ୍ଡ ସର୍ଭେ, ସ୍ପିସିଜ୍ ସେନ୍ସସ୍, ସାଟେଲାଇଟ୍ ଇମେଜିଂ ଆଣ୍ଡ ରିମୋଟ୍ ସେନ୍ସିଂ ଟେକ୍ନିକ୍ସ ମାଧ୍ୟମରେ ଆମର ଇକୋ ସିଷ୍ଟମ୍ ଡାଇଭର୍ସିଟି ମାପ କରାଯାଏ। ବର୍ତ୍ତମାନ ସମୟରେ GIS ଟେକ୍ନୋଲୋଜି ମଧ୍ୟ ବାୟୋଡାଇଭର୍ସିଟି ମ୍ୟାପିଂ ପରେ ବହୁତ ଉପଯୋଗୀ ହେଇଛି। ତେଣୁ ଜୈବ ବିବିଧତା ମାପର ଗୁରୁତ୍ୱ ହେଉଛି ବିଲୁପ୍ତି ପ୍ରବଣ ପ୍ରଜାତିର ଚିହ୍ନଟ କରିବା, ସଂରକ୍ଷଣ ଯୋଜନା ଆମର ପ୍ରସ୍ତୁତ କରିବା, ପରିବେଶୀୟ ସନ୍ତୁଳନ ବୁଝିବା, ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର କରିବା। ଶେଷରେ ମୁଁ କହିବି ଜୈବ ବିବିଧତାକୁ ମାପ କରିବା କେବଳ ଗଣନା ନୁହେଁ, ବରଂ ପ୍ରକୃତିର ସମୃଦ୍ଧତାକୁ ବୁଝିବାର ଏକ ବୈଜ୍ଞାନିକ ପ୍ରୟାସ। ଏହାଦ୍ୱାରା ଆମେ ଭବିଷ୍ୟତ ପିଢ଼ି ପାଇଁ ପ୍ରକୃତିକୁ ସୁରକ୍ଷିତ ରଖିପାରିବୁ।
0: ନିହାତି। ତେବେ ମ୍ୟାଡ଼ାମ୍, ଆମ ଗ୍ରହରେ କେତେ ପ୍ରକାର ପ୍ରଜାତି ଅଛନ୍ତି ଏବଂ ଦୁନିଆର ବିରଳ ପ୍ରଜାତିଗୁଡ଼ିକ ସମ୍ପର୍କରେ ଟିକିଏ ଧାରଣା ଦେବେ?
1: ହଁ ମ୍ୟାଡ଼ାମ୍, ଆମ ଗ୍ରହ ପୃଥିବୀ ଅସଂଖ୍ୟ ପ୍ରଜାତିର ଆଶ୍ରୟସ୍ଥଳ।
0: ଆଜ୍ଞା,
1: ବୈଜ୍ଞାନିକମାନଙ୍କ ମତାନୁସାରେ ପୃଥିବୀରେ ବର୍ତ୍ତମାନ ପ୍ରାୟ 8.7 million ଅର୍ଥାତ୍ ପ୍ରାୟ 87 ଲକ୍ଷ ପ୍ରଜାତି ଥିବାର ଅନୁମାନ କରାଯାଉଛି। ଏଥିରୁ ପ୍ରାୟ 18-20 ଲକ୍ଷ ପ୍ରଜାତିକୁ ମାତ୍ର ବୈଜ୍ଞାନିକମାନେ ଚିହ୍ନଟ ଏବଂ ବର୍ଗୀକୃତ କରିପାରିଛନ୍ତି। ଯେତେବେଳେ ଅନେକ ପ୍ରଜାତି ଏବେ ମଧ୍ୟ ଅନ୍ୱେଷିତ ଅବସ୍ଥାରେ ରହିଛନ୍ତି, ବିଶେଷ କରି ସମୁଦ୍ର ଗଭୀର ଅଞ୍ଚଳରେ, ଉଷ୍ମମଣ୍ଡଳୀୟ ଅଞ୍ଚଳରେ, ଏହି ପ୍ରଜାତି ମଧ୍ୟରେ ଉଦ୍ଭିଦ, ପଶୁ, ପକ୍ଷୀ, କୀଟପତଙ୍ଗ, ଫଙ୍ଗସ୍ ଏବଂ ଅତି ସୂକ୍ଷ୍ମ ଜୀବମାନେ ମଧ୍ୟ ରହିଛନ୍ତି। ଯଦି ବିଭାଗ ଅନୁସାରେ ଦେଖିବା ପ୍ରାୟ 4 ଲକ୍ଷ ଉଦ୍ଭିଦ ପ୍ରଜାତି, 13 ଲକ୍ଷରୁ ଅଧିକ ପଶୁ ପ୍ରଜାତି, ଲକ୍ଷାଧିକ କୀଟପତଙ୍ଗ, ହଜାର ହଜାର ଫଙ୍ଗସ୍ ଓ ଅଣୁଜୀବ ପ୍ରଜାତି ରହିଛନ୍ତି। କିନ୍ତୁ ଏହାଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ଯେ ବିରଳ ପ୍ରଜାତି, ରେୟାର୍ ସ୍ପିସିଜ୍, ବିରଳ ପ୍ରଜାତି ସେମାନେ ଯେଉଁମାନଙ୍କର ସଂଖ୍ୟା ବହୁତ କମ୍ ଓ ସେମାନେ ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ହିଁ ମିଳନ୍ତି, ଯଦି ସଠିକ୍ ସୁରକ୍ଷା ନ ମିଳେ ସେମାନେ ମଧ୍ୟ ବିଲୁପ୍ତ ହୋଇପାରନ୍ତି।
0: ଆଜ୍ଞା,
1: ତାହେଲେ ଦୁନିଆର କେତେକ ପ୍ରସିଦ୍ଧ ବିରଳ ପ୍ରଜାତି ଗୁଡ଼ାକ ଯେମିତି ଆମର ଲିଓପାର୍ଡ ପୃଥିବୀର ସବୁଠାରୁ ବିରଳ ବଡ଼ ଦୀର୍ଘ ପ୍ରଜାତି ଭାବରେ ଏଥିରୁ ଗୋଟେ, ଜାଭନ୍ ରାଇନୋ ଯେଉଁଟାକି ଆମର ଅତ୍ୟନ୍ତ କମ୍ ସଂଖ୍ୟାରେ ଇଣ୍ଡୋନେସିଆରେ ଦେଖିବାକୁ ମିଳେ, ଭାକ୍ୟୁଇଟା ସମୁଦ୍ରର ଅତ୍ୟନ୍ତ ବିରଳ ସ୍ତନ୍ୟପାୟୀ ପ୍ରାଣୀ, ରେଡ୍ ପାଣ୍ଡା ହିମାଳୟ ଅଞ୍ଚଳରେ ମିଳୁଥିବା ଦୁର୍ଲଭ ପ୍ରଜାତି, ଗ୍ରେଟ୍ ଇଣ୍ଡିଆନ୍ ବୁଷ୍ଟାର୍ଡ ଯେଉଁଟାକି ଭାରତର ଅତ୍ୟନ୍ତ ବିରଳ ପକ୍ଷୀ, ଓଲିଭ୍ ରିଡ୍ଲେସ୍ ସି ଟର୍ଟଲ୍ ଯେଉଁଟାକି ଓଡ଼ିଶାର ଆମର ଗହିରମଥା ବିଚ୍ ରେ ଆମର ବହୁତ ପ୍ରସିଦ୍ଧ, ଯେଉଁଟାକି ଏବେ ବି ମଧ୍ୟ ବିପଦରେ ଅଛି। ବିରଳ ପ୍ରଜାତି କମିବାର ମୁଖ୍ୟ କାରଣଟା ଆମର ବନ ନିଧନ, ଯେଉଁଟାକି ବଣ ଜଙ୍ଗଲ ନଷ୍ଟ ହେଉଛି, ଜଳବାୟୁ ପରିବର୍ତ୍ତନ, ଅବୈଧ ଶିକାର, ପ୍ରଦୂଷଣ, ଆବାସ ସ୍ଥଳ ନଷ୍ଟ। ଏହାର ସୁରକ୍ଷା ପାଇଁ ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ୍ ନେଚର ରେଡ୍ ଡାଟା ବୁକ୍ ପ୍ରସ୍ତୁତ କରିଛି, ଯେଉଁଥିରେ ବିପଦଗ୍ରସ୍ତ ପ୍ରଜାତିମାନଙ୍କର ତଥ୍ୟ ରହିଛି। ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର ଯେଉଁଟାକି ଆମର ସୁରକ୍ଷାରେ ଏଥିପାଇଁ କାମ କରୁଛି। ଶେଷରେ ମୁଁ କହିବି ପୃଥିବୀର ପ୍ରତ୍ୟେକ ପ୍ରଜାତି ପରିବେଶ ସନ୍ତୁଳନ ପାଇଁ ଗୁରୁତ୍ୱପୂର୍ଣ୍ଣ, ବିରଳ ପ୍ରଜାତିମାନଙ୍କୁ ସୁରକ୍ଷା କରିବା ମାନେ ଆମେ ପୃଥିବୀର ଭବିଷ୍ୟତକୁ ସୁରକ୍ଷା କରିପାରିବା।
0: ଆଜ୍ଞା ଆଜ୍ଞା, ତେବେ ମ୍ୟାଡ଼ାମ୍ ଆପଣ ତ ବହୁତ କିଛି କହିଲେ, ତେବେ ଏ ଯେଉଁ ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଜୈବ ବିବିଧତା ଉପରେ କେଉଁ ପ୍ରକାର ପ୍ରଭାବ ପକାଉଛି?
1: ମ୍ୟାଡ଼ାମ୍, ମୋ ମତରେ ଜୈବ ବିବିଧତା ପୃଥିବୀର ଜୀବନ ବ୍ୟବସ୍ଥାର ମୂଳ ଆଧାର। ଏହାର ଅର୍ଥ ହେଉଛି ପୃଥିବୀରେ ଥିବା ସମସ୍ତ ପ୍ରଜାତିର ବିଭିନ୍ନତା, ଉଦ୍ଭିଦ, ପ୍ରାଣୀ, ଅଣୁଜୀବ, ସେମାନଙ୍କ ପରିବେଶୀୟ ସମ୍ପର୍କ। କିନ୍ତୁ ବର୍ତ୍ତମାନ ସମୟରେ ଆମର ଜୈବ ବିବିଧତା ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ 2 ସମସ୍ୟା ହେଲା ଜଙ୍ଗଲ ନଷ୍ଟ ଆଉ ଜଳବାୟୁ ପରିବର୍ତ୍ତନ। ଏ 2 କାରଣରୁ ପୃଥିବୀର ପ୍ରାକୃତିକ ସନ୍ତୁଳନର ଗୁରୁତର ଭାବରେ ଅସ୍ଥିର ହୋଇଯାଉଛି। ପ୍ରଥମେ ଯଦି ଆମେ ଜଙ୍ଗଲ ନଷ୍ଟ ବିଷୟରେ କହିବା, ମଣିଷ ନିଜର ଘରବାଡ଼ି, ଶିଳ୍ପ, ରାସ୍ତା, ଖଣିକାର୍ଯ୍ୟ, କୃଷି ବିସ୍ତାର ପାଇଁ ବଡ଼ ପରିମାଣର ଜଙ୍ଗଲକୁ କାଟୁଛି। ଜଙ୍ଗଲ ଅନେକ ପ୍ରାଣୀ ଓ ଉଦ୍ଭିଦଙ୍କର ପ୍ରାକୃତିକ ଆବାସସ୍ଥଳୀ, ଯେତେବେଳେ ଜଙ୍ଗଲ ନଷ୍ଟ ହୁଏ ସେଥିରେ ଥିବା ନିଜର ବାସସ୍ଥଳୀ ମଧ୍ୟ ଅନେକ ଘରେ ହରାଇ ଦିଅନ୍ତି। ଉଦାହରଣ ସ୍ୱରୂପ ବାଘ, ହାତୀ, ଗଣ୍ଡ ମୃଗ, ବନ୍ୟ ପକ୍ଷୀ ଏସବୁ ମାନେ ଏମାନଙ୍କର ସରାସରି ପ୍ରଭାବ ମଧ୍ୟ ଭୋଗ କରୁଛନ୍ତି। ଅନେକ ପ୍ରଜାତିର ବିଲୁପ୍ତି ମଧ୍ୟ ସୀମାରେ ପହଞ୍ଚି ଯାଇଛି ବର୍ତ୍ତମାନ। ଦ୍ୱିତୀୟତଃ ଜଙ୍ଗଲ ନଷ୍ଟ ହେଲେ ଖାଦ୍ୟ ଶୃଙ୍ଖଳ ତଥା ପରିସ୍ଥିତି ତନ୍ତ୍ରର ସନ୍ତୁଳନ ମଧ୍ୟ ଭାଙ୍ଗିଯାଏ। ଗୋଟିଏ ପ୍ରଜାତି କମିଗଲେ ତା ଉପରେ ନିର୍ଭର କରୁଥିବା ଅନ୍ୟ ପ୍ରଜାତି ମଧ୍ୟ ପ୍ରଭାବିତ ହୁଏ। ଏହା ପରିବେଶରେ ଏକ ଶୃଙ୍ଖଳାଗତ ସମସ୍ୟା ସୃଷ୍ଟି କରେ। ତୃତୀୟତଃ ଜଙ୍ଗଲ ଗଛଗୁଡ଼ିକ କାର୍ବନ୍ ଡାଇଅକ୍ସାଇଡ଼ ଶୋଷଣ କରି ପୃଥିବୀର ତାପମାତ୍ରା ନିୟନ୍ତ୍ରଣ କରନ୍ତି। ଯେତେବେଳେ ଜଙ୍ଗଲ କଟାଯାଏ ବାତାବରଣରେ କାର୍ବନ୍ ଡାଇଅକ୍ସାଇଡ଼ର ପରିମାଣ ବଢ଼ିଯାଏ, ଯାହାଦ୍ୱାରା ଗ୍ଲୋବାଲ୍ ୱାର୍ମିଂ ବଢ଼ିଯାଏ। ଏବେ ଜଳବାୟୁ ପରିବର୍ତ୍ତନ ବିଷୟକୁ ଆସିବା। ବର୍ତ୍ତମାନ ପୃଥିବୀର ତାପମାତ୍ରା ବଢ଼ୁଛି, ଋତୁଚକ୍ରରେ ପରିବର୍ତ୍ତନ ଆସୁଛି, ଅନିୟମିତ ବର୍ଷା, ବନ୍ୟା, ଖରା, ଘୂର୍ଣ୍ଣିବାତ୍ୟା ଇତ୍ୟାଦି ବଢ଼ୁଛି। ଏହା ଜୀବଜନ୍ତୁ ଏବଂ ଉଦ୍ଭିଦଙ୍କର ଜୀବନଚକ୍ରକୁ ପ୍ରଭାବିତ କରୁଛି। କେତେକ ପକ୍ଷୀଙ୍କର ପ୍ରବାସ ସମୟ ମଧ୍ୟ ବଦଳି ଯାଉଛି। ଅନେକ ଉଦ୍ଭିଦ ଠିକ୍ ସମୟରେ ଫୁଲ ଫଳ ଦେଇପାରୁନାହାନ୍ତି। ସମୁଦ୍ର ଜୀବ ବିବିଧତା ମଧ୍ୟ ଏହାକୁ ବହୁତ ପ୍ରଭାବିତ କରୁଛି। ହିମ ପର୍ବତ ଗଳିବାରୁ ଆମର ସମୁଦ୍ର ପତନ ବଢ଼ୁଛି। ସମୁଦ୍ର ତାପମାତ୍ରା ବଢ଼ିଥିବାରୁ ପ୍ରତୀକ ସ୍ୱରୂପ ଆମର ପ୍ରାଚୀର ଗୁଡ଼ିକ ନଷ୍ଟ ହେଉଛନ୍ତି, ଯାହା ଅନେକ ସମୁଦ୍ର ପ୍ରଜାତି ପାଇଁ ବଡ଼ ସଙ୍କଟ। ଏହା ସହିତ ଜଙ୍ଗଲ ନଷ୍ଟ ହେଲେ ବନ୍ୟପ୍ରାଣୀ ଗାଁ ଏବଂ ସହର ଅଞ୍ଚଳକୁ ପ୍ରବେଶ କରନ୍ତି, ଯାହା ମାନବ ବନ୍ୟପ୍ରାଣୀମାନଙ୍କର ସଂଘର୍ଷକୁ ବଢ଼େଇଥାଏ। ଅନେକ ସମୟରେ ହାତୀ ଗାଁକୁ ପଶିଯିବାର ଖବର ଦେଖୁଛେ। ଏହା ମୂଳ କାରଣ ହେଉଛି ବଣ ଜଙ୍ଗଲର ହ୍ରାସ। ମୋ ମତରେ ଏହାର ସମାଧାନ ପାଇଁ ବୃକ୍ଷରୋପଣ, ବନ ସୁରକ୍ଷା, ପୁନଃ ବନୀକରଣ, ଶକ୍ତି ବ୍ୟବହାର, କାର୍ବନ ନିମ୍ନୀକରଣ ବା ଆମର ଲୋକମାନଙ୍କୁ ପରିବେଶ ସଚେତନତା ବିଷୟରେ ମାନେ ସେମାନଙ୍କୁ ସଚେତନ କରିବା। ଶେଷରେ ମୁଁ କହିବି, ଜୈବ ବିବିଧତା କହିଲେ ପୃଥିବୀର ସନ୍ତୁଳନ ରକ୍ଷା କରିବା। ପୃଥିବୀର ସନ୍ତୁଳନ ରହିଲେ ମାନବ ଜାତିର ଭବିଷ୍ୟତ ସୁରକ୍ଷିତ ରହିବ। ତେଣୁ ଜଙ୍ଗଲ ଓ ପରିବେଶ ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ।
0: ଆଜ୍ଞା ଆଜ୍ଞା, ତେବେ ମ୍ୟାଡ଼ାମ୍ ଆପଣ ତ କହିଲେ ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଜୈବ ବିବିଧତା ଉପରେ କ'ଣ କ'ଣ ପ୍ରଭାବ ପକାଉଛି, ତେବେ ଜନସଂଖ୍ୟା ବୃଦ୍ଧି ଜୈବ ବିବିଧତା ଉପରେ କେଉଁ ପ୍ରକାର ପ୍ରଭାବ ପକାଉଛି?
1: ମୋ ମତରେ ଜନସଂଖ୍ୟା ବୃଦ୍ଧି ଆଜିର ସମୟରେ ଜୈବ ବିବିଧତା ପାଇଁ ଏକ ମୁଖ୍ୟ ଚ୍ୟାଲେଞ୍ଜ। ଯେତେବେଳେ ମଣିଷର ସଂଖ୍ୟା ଦ୍ରୁତ ଗତିରେ ବଢ଼େ, ସେତେବେଳେ ଖାଦ୍ୟ, ବସ୍ତ୍ର, ଆବାସ, ପାଣି, ଶକ୍ତି ଏବଂ ଜୀବିକା ପ୍ରାକୃତିକ ସମ୍ପଦ ଉପରେ ଚାପ ବହୁଗୁଣ ବଢ଼ିଯାଏ। ଏହି ଚାପର ପ୍ରଭାବ ଜୈବ ବିବିଧତା ମଧ୍ୟ ଉପରେ ମଧ୍ୟ ପଡ଼େ। ପ୍ରଥମେ ବଢ଼ୁଥିବା ଜନସଂଖ୍ୟା ପାଇଁ ଅଧିକ ଘର, ରାସ୍ତା, ଶିଳ୍ପ, ସହରୀକରଣ ଆବଶ୍ୟକତା ହୁଏ। ଏହା ପାଇଁ ବହୁ ପରିମାଣର ଜଙ୍ଗଲ କଟାଯାଏ। ଜଙ୍ଗଲ ହେଉଛି ଅନେକ ପ୍ରାଣୀ ଉଦ୍ଭିଦଙ୍କର ଆଶ୍ରୟସ୍ଥଳୀ। ଜଙ୍ଗଲ ନଷ୍ଟ ହେଉଥିବାରୁ ସେଠାରେ ଥିବା ବନ୍ୟପ୍ରାଣୀମାନେ ମଧ୍ୟ ନିଜର ବାସସ୍ଥାନ ହରାଇଥାନ୍ତି ଏବଂ ତା ସହିତ ମନୁଷ୍ୟମାନଙ୍କର ଆବଶ୍ୟକତା ପାଇଁ ଏମାନେ ମଧ୍ୟ ନିଜର ବାସସ୍ଥାନ ହରାଇ ବହୁତ ଇଏ କରନ୍ତି। ଦ୍ୱିତୀୟତଃ ଅଧିକ ଖାଦ୍ୟ ଉତ୍ପାଦନ ପାଇଁ କୃଷି ଜମି ବଢ଼ା ଯାଇଥାଏ, ଯାହାଦ୍ୱାରା ଜଳାଶୟ, ଜଙ୍ଗଲ, ଘାସଭୂମି ନଷ୍ଟ ହୁଏ। ରାସାୟନିକ ସାର, କୀଟନାଶକର ଅଧିକ ବ୍ୟବହାର ମାଟିର ଗୁଣମାନ ତଥା ପ୍ରାକୃତିକ ପ୍ରଜାତିମାନଙ୍କୁ କ୍ଷତି ପହଞ୍ଚାଏ। ତୃତୀୟତଃ ଜନସଂଖ୍ୟା ବଢ଼ିଲେ ପାଣିର ଚାହିଦା ବଢ଼େ। ନଦୀ, ପୋଖରୀ, ଭୂଗର୍ଭ ଜଳର ଅତ୍ୟଧିକ ବ୍ୟବହାର ହେଉଥାଏ, ଯାହା ଜଳଜ ପ୍ରାଣୀ ଓ ଉଦ୍ଭିଦମାନଙ୍କ ଉପରେ ଖରାପ ପ୍ରଭାବ ପକାଏ। ଚତୁର୍ଥତଃ ଅଧିକ ଲୋକ ଅର୍ଥାତ୍ ଅଧିକ ଯାନବାହନ, ଅଧିକ କଳକାରଖାନା ଓ ଅଧିକ ପ୍ରଦୂଷଣ ବାୟୁ, ଜଳ, ମୃତ୍ତିକା ଇତ୍ୟାଦିର ଅନେକ ପ୍ରଜାତିମାନଙ୍କୁ ବଞ୍ଚିବାରେ ଅସୁବିଧାରେ ପକାନ୍ତି। ପଞ୍ଚମତଃ ଅବୈଧ ଶିକାର ପ୍ରାକୃତିକ ସମ୍ପଦ ଅତ୍ୟଧିକ ଶୋଷଣକୁ ମଧ୍ୟ ବଢ଼େଇ ଦିଏ। କେତେକ ଲୋକ ଆର୍ଥିକ ଲୋଭ ପାଇଁ ବନ୍ୟପ୍ରାଣୀମାନଙ୍କୁ ଶିକାର କରନ୍ତି, ଯେଉଁଥିପାଇଁ ଦୁର୍ଲଭ ପ୍ରଜାତି ବିଲୁପ୍ତ ହେଉଛନ୍ତି। ଷଷ୍ଠତଃ ଜନସଂଖ୍ୟା ବୃଦ୍ଧି ଫଳରେ ଜଳବାୟୁ ପରିବର୍ତ୍ତନ ମଧ୍ୟ ତ୍ୱରାନ୍ୱିତ ହୁଏ। ଏହା ମଧ୍ୟ ଜୈବ ବିବିଧତାକୁ କ୍ଷତି କରେ। ଯଦି ଆମେ ଭାରତର ପରିପ୍ରେକ୍ଷୀକୁ ଦେଖିବା, ଅନେକ ଜଙ୍ଗଲ ଅଞ୍ଚଳରେ ମାନବ ବସତି ବଢ଼ୁଥିବାରୁ ହାତୀ ମଣିଷ ସଂଘର୍ଷ, ବାଘ ଆକ୍ରମଣ ଭଳି ଘଟଣା ଦେଖାଯାଉଛି। ଓଡ଼ିଶାରେ ମଧ୍ୟ ହାତୀ ଗାଁକୁ ପ୍ରବେଶ କରିବାର ଘଟଣା ଦେଖାଯାଏ। ମୋ ମତରେ ଏହାର ସମାଧାନ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ, ସୁସ୍ଥାୟୀ ବିକାଶ, ବନ ସୁରକ୍ଷା, ପରିବେଶ ସଚେତନତା

0: ସମ୍ପଦର ସଠିକ୍ ବ୍ୟବହାର ଅତ୍ୟାବଶ୍ୟକ। ଶେଷରେ ମୁଁ କହିବି, ମଣିଷ ପ୍ରକୃତିର ମାଲିକ ନୁହେଁ, ସେ କାହା ଏହାର ଏକ ଅଂଶ ମାତ୍ର। ଯଦି ଆମେ ଅନିୟନ୍ତ୍ରିତ ଭାବରେ ପ୍ରକୃତିକୁ ଶୋଷଣ କରିବା, ତେବେ ଆମର ଅସ୍ତିତ୍ୱ ମଧ୍ୟ ସଙ୍କଟରେ ପଡ଼ିବ। ସେଥିପାଇଁ ଜନସଂଖ୍ୟା ବୃଦ୍ଧି ସହ ପରିବେଶ ସନ୍ତୁଳନ ରକ୍ଷା କରିବା ମଧ୍ୟ ଆମ ସମସ୍ତଙ୍କ ଦାୟିତ୍ୱ।
1: ନିହାତି। ତେବେ ମ୍ୟାଡ଼ାମ, ପ୍ରଜାତି ଗୁଡ଼ିକ ବିଲୁପ୍ତ ବା ଅଦୃଶ୍ୟ ହେବାର କାରଣ କ'ଣ ରହିଛି?
0: ମ୍ୟାଡ଼ାମ, ମୋ ମତରେ ପ୍ରଜାତିର ବିଲୁପ୍ତି କେବଳ ଗୋଟିଏ ପ୍ରାଣୀ କିମ୍ବା ଉଦ୍ଭିଦ ହରାଇବା ନୁହେଁ, ତାହା ପ୍ରାକୃତିକ ସନ୍ତୁଳନ ପାଇଁ ଗଭୀର ସତର୍କ ସଙ୍କେତ। ପୃଥିବୀର ଅନେକ ପ୍ରଜାତି ପ୍ରାକୃତିକ ତଥା ମାନବ ସୃଷ୍ଟ କାରଣରୁ ଧୀରେ ଧୀରେ ବିଲୁପ୍ତ ହୋଇଯାଉଛନ୍ତି। ଏହା ପଛରେ ଅନେକ ମୁଖ୍ୟ କାରଣ ରହିଛି। ପ୍ରଥମ ଏବଂ ସବୁଠାରୁ ବଡ଼ କାରଣ ହେଉଛି ବାସସ୍ଥାନ ଧ୍ୱଂସ। ଜଙ୍ଗଲ କାଟିବା, ସହରୀକରଣ, ରାସ୍ତା ନିର୍ମାଣ, ଖଣି କାର୍ଯ୍ୟ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାକୃତିକ ବାସସ୍ଥାନ ନଷ୍ଟ ହେଉଛି। ଯେତେବେଳେ ପ୍ରାଣୀ ବା ଉଦ୍ଭିଦ ନିଜର ପ୍ରାକୃତିକ ଆବାସ ହରାଇ ଦିଏ, ସେମାନଙ୍କୁ ଟିକିଏ ରହିବା କଷ୍ଟକର ହୋଇଯାଏ। ଦ୍ୱିତୀୟତଃ, ଅବୈଧ ଶିକାର ବନ୍ୟପ୍ରାଣୀ ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ କାରଣ। କେତେକ ଲୋକ ଚର୍ମ, ହାଡ଼, ଦାନ୍ତ, ଶିଙ୍ଗ କିମ୍ବା ଔଷଧୀୟ ଉପଯୋଗ ପାଇଁ ପ୍ରାଣୀ ଶିକାର କରନ୍ତି, ଯଥା ବାଘ, ଗଣ୍ଡମୃଗ, ହାତୀ ଇତ୍ୟାଦି। ଏଥିରେ ଆମର ତୃତୀୟ କାରଣ କ'ଣ ନା ଜଳବାୟୁ ପରିବର୍ତ୍ତନ। ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ଖରା, ବନ୍ୟା ଏବଂ ହିମପର୍ବତ ଗଳିବା ଫଳରେ ଅନେକ ପ୍ରଜାତି ନୂଆ ପରିବେଶ ସହ ଖାପ ଖୁଆଇ ରହିପାରୁନାହାନ୍ତି। ଚତୁର୍ଥତଃ, ପ୍ରଦୂଷଣ ମଧ୍ୟ ଏହାର ମୁଖ୍ୟ କାରଣ। ଜଳ ପ୍ରଦୂଷଣରୁ ମାଛ ତଥା ଜଳଜ ପ୍ରାଣୀ, ବାୟୁ ପ୍ରଦୂଷଣରୁ ପକ୍ଷୀ ଏବଂ ଅନ୍ୟ ପ୍ରାଣୀ, ମାଟି ପ୍ରଦୂଷଣରୁ ଉଦ୍ଭିଦ ପ୍ରଜାତି ପ୍ରଭାବିତ ହୁଅନ୍ତି। ପଞ୍ଚମତଃ, ବିଦେଶୀ ଆକ୍ରମଣକାରୀ ପ୍ରଜାତି ଯେଉଁଟାକି ଆମର ଇନଭେସିଭ ସ୍ପିସିଜ୍ ମଧ୍ୟ ଦେଶୀ ପ୍ରଜାତିଙ୍କୁ କ୍ଷତି କରନ୍ତି। ସେମାନେ ଖାଦ୍ୟ ଓ ସ୍ଥାନ ପାଇଁ ପ୍ରତିଯୋଗିତା କରି ଦେଶୀ ପ୍ରଜାତିଙ୍କୁ ଦୁର୍ବଳ କରନ୍ତି। ଷଷ୍ଠତଃ, ପ୍ରାକୃତିକ ବିପର୍ଯ୍ୟୟ ଯଥା ଅଗ୍ନିକାଣ୍ଡ, ଭୂମିକମ୍ପ, ଘୂର୍ଣ୍ଣିବାତ୍ୟା, ସୁନାମି ଇତ୍ୟାଦି କେବେ କେବେ ବହୁ ପ୍ରଜାତିର ନଷ୍ଟ କରିବାର କାରଣ ମଧ୍ୟ ହୋଇଥାଏ। ସପ୍ତମତଃ, ଅତ୍ୟଧିକ ଶୋଷଣ ଯଥା ଅତ୍ୟଧିକ ମାଛ ଧରିବା, ଔଷଧୀୟ ଗଛ ଅତ୍ୟଧିକ ସଂଗ୍ରହ କରିବା ମଧ୍ୟ ବିଲୁପ୍ତିର କାରଣ। ଯଦି ଆମେ ଇତିହାସକୁ ଯିବା, ଡୋଡ଼ ପକ୍ଷୀ ମଣିଷର ଶିକାର ଓ ବାସସ୍ଥାନ ନଷ୍ଟ ହେବାରୁ ବିଲୁପ୍ତ ହୋଇଥିଲା। ଆଜି ବେଙ୍ଗଲ ଟାଇଗର, ଓଲିଭ୍ ରିଡ୍ଲେ, ସି ଟର୍ଟଲ ଭଳି ଅନେକ ପ୍ରଜାତି ମଧ୍ୟ ସଙ୍କଟରେ ଅଛନ୍ତି। ମୋ ମତରେ ସମାଧାନ କ'ଣ ନା ବନ ସୁରକ୍ଷା, ଶିକାର ନିୟନ୍ତ୍ରଣ, ପ୍ରଦୂଷଣ କମାଇବା, ସଚେତନତା ବଢ଼ାଇବା ଏବଂ ଆମର ବନ୍ୟଜନ୍ତୁ ସୁରକ୍ଷା ଆଇନକୁ କଠୋର ଭାବରେ ପାଳନ କରିବା। ଶେଷରେ ମୁଁ କହିବି, ପ୍ରତ୍ୟେକ ପ୍ରଜାତି ପ୍ରକୃତିର ଏକ ମୂଲ୍ୟବାନ ଅଂଶ। ଯଦି ଗୋଟିଏ ପ୍ରଜାତି ବିଲୁପ୍ତ ହୁଏ, ପ୍ରକୃତିର ସମଗ୍ର ସନ୍ତୁଳନ ପ୍ରଭାବିତ ହୁଏ। ସେଥିପାଇଁ ପ୍ରଜାତି ସୁରକ୍ଷା ମାନବ ଜାତିର ଭବିଷ୍ୟତ ସୁରକ୍ଷା ସହ ସିଧାସଳଖ ଭାବରେ ଜଡ଼ିତ।
1: ଆଜ୍ଞା ଆଜ୍ଞା। ତେବେ ମ୍ୟାଡ଼ାମ, ଜୈବ ବିବିଧତା ହଟସ୍ପଟ୍ କ'ଣ ଏବଂ ଏହାର କାର୍ଯ୍ୟ କ'ଣ ସେ ବିଷୟ ଟିକେ ଜଣାଇବେ?
0: ମୋ ମତରେ ଜୈବ ବିବିଧତାର ହଟସ୍ପଟ୍ ହେଉଛି ଭୌଗୋଳିକ ଅଞ୍ଚଳ, ଯେଉଁଠାରେ ଅତ୍ୟଧିକ ପରିମାଣର ବିଭିନ୍ନ ପ୍ରଜାତିର ଉଦ୍ଭିଦ, ପ୍ରାଣୀ, ଅଣୁଜୀବ ମିଳନ୍ତି, କିନ୍ତୁ ସେହି ଅଞ୍ଚଳରେ ଗୁରୁତର ଭାବରେ ବିପଦରେ ମଧ୍ୟ ରହିଥାନ୍ତି। ସହଜ ଭାଷାରେ ଏହା ପ୍ରକୃତିର ଏମିତି ଧନଭଣ୍ଡାର ଯାହାକୁ ସୁରକ୍ଷା କରିବା ନିହାତି ଆବଶ୍ୟକ। ବୈଜ୍ଞାନିକ ନର୍ମାନ୍ ମାୟର୍ସ 1988 ପ୍ରଥମେ ଏହି ଧାରଣା ଦେଇଥିଲେ ଯେ, ପରେ କନଜରଭେସନ୍ ଇଣ୍ଟରନ୍ୟାସନାଲ୍ ଏହାକୁ ଅଧିକ ବିକଶିତ କରିଥିଲା। କୌଣସି ଅଞ୍ଚଳରେ ବାୟୋଡାଇଭର୍ସିଟି ହଟସ୍ପଟ୍ କହିବା ପାଇଁ ସାଧାରଣ 2 ମୁଖ୍ୟ ମାନଦଣ୍ଡ ରହିଛି। ଫାର୍ଷ୍ଟ, ସେଠାରେ କମ୍ସେ କମ୍ 1500 ପ୍ରଜାତିର ଏଣ୍ଡେମିକ୍ ଉଦ୍ଭିଦ ଥିବା ଦରକାର। ସେକେଣ୍ଡରେ, ସେଠାରେ ପ୍ରାକୃତିକ ବାସସ୍ଥାନରେ ଅତି କମ୍ରେ 70% ନଷ୍ଟ ହୋଇନଥିବା ଦରକାର। ବର୍ତ୍ତମାନ ବିଶ୍ୱରେ ପ୍ରାୟ 36 ବାୟୋଡାଇଭର୍ସିଟି ହଟସ୍ପଟ୍ ଅଛି। ଭାରତରେ ମୁଖ୍ୟତଃ 4 ବାୟୋଡାଇଭର୍ସିଟି ହଟସ୍ପଟ୍ ରହିଛି। ୱେଷ୍ଟର୍ଣ୍ଣ ଘାଟ୍ସ, ଇଷ୍ଟର୍ଣ୍ଣ ହିମାଳୟ, ଇଣ୍ଡୋ ବର୍ମା, ସୁନ୍ଦରଲ୍ୟାଣ୍ଡ ଯେଉଁଟାକି ଆଣ୍ଡାମାନ ନିକୋବର ଅଞ୍ଚଳରେ ଅଛି। ଏବେ ଏହାର କାର୍ଯ୍ୟ ଆଉ ଗୁରୁତ୍ୱ ବିଷୟରେ ଆମେ ଜାଣିବା। ପ୍ରଥମତଃ, ଏହା ଦୁର୍ଲଭ କିମ୍ବା ବିରଳ ପ୍ରଜାତିଙ୍କୁ ସୁରକ୍ଷା ଦେଇଥାଏ। ଅନେକ ପ୍ରଜାତି କେବଳ ସେହି ଅଞ୍ଚଳରେ ହିଁ ମିଳିଥାନ୍ତି। ଦ୍ୱିତୀୟତଃ, ପରିବେଶର ସନ୍ତୁଳନ ରକ୍ଷା, ଯେଉଁଥିରେ କି ଆମର ବନ, ନଦୀ, ପାହାଡ଼, ଜଳାଶୟ ଇତ୍ୟାଦି ସୁସ୍ଥ ରହେ। ତୃତୀୟତଃ, ଔଷଧୀୟ ଉଦ୍ଭିଦର ଗୁରୁତ୍ୱପୂର୍ଣ୍ଣ ଭଣ୍ଡାର ଭାବରେ କାମ କରେ। ଚତୁର୍ଥତଃ, ଗବେଷଣା ତଥା ଶିକ୍ଷା କ୍ଷେତ୍ରରେ ଏହାର ଅଧିକ ମୂଲ୍ୟ ରହିଛି। ପଞ୍ଚମତଃ, ପର୍ଯ୍ୟଟନ ଏବଂ ସ୍ଥାନୀୟ ଅର୍ଥନୀତିକୁ ସହାୟତା କରେ। ଯଦି ଏହି ହଟସ୍ପଟ୍ ଅଞ୍ଚଳଗୁଡ଼ିକୁ ସୁରକ୍ଷା ନ କରାଯାଏ, ତେବେ ଅନେକ ପ୍ରଜାତି ସର୍ବଦା ପାଇଁ ବିଲୁପ୍ତ ହୋଇଯିବ। ମୋ ମତରେ ସରକାର ଏବଂ ବୈଜ୍ଞାନିକ ସାଧାରଣ ଲୋକମାନେ ସମସ୍ତେ ମିଶି ବାୟୋଡାଇଭର୍ସିଟି ହଟସ୍ପଟ୍ର ସୁରକ୍ଷା ପାଇଁ କାମ କରିବା ଦରକାର। ଶେଷରେ ମୁଁ କହିବି, ବାୟୋଡାଇଭର୍ସିଟି ହଟସ୍ପଟ୍ କେବଳ ପ୍ରଜାତିର ଭଣ୍ଡାର ନୁହେଁ, ଏହା ପୃଥିବୀର ଭବିଷ୍ୟତ ପାଇଁ ଏହା ଏକ ଅମୂଲ୍ୟ ସମ୍ପଦ। ଏହାକୁ ସୁରକ୍ଷା କରିବା ମାନେ ଆମେ ଆମର ଆଗାମୀ ପିଢ଼ିକୁ ସୁରକ୍ଷା କରିବା
1: ନିହାତି। ତେବେ ମ୍ୟାଡ଼ାମ, ସରକାରଙ୍କ ତରଫରୁ ବାୟୋଡାଇଭର୍ସିଟି ବା ଜୈବ ବିବିଧତା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ବିଷୟ ଟିକେ ଜଣାଇବେ?
0: ମ୍ୟାଡ଼ାମ, ଜୈବ ବିବିଧତା କେବଳ ପରିବେଶର ସୌନ୍ଦର୍ଯ୍ୟ ନୁହେଁ, ଏହା ମାନବ ଜୀବନ, ଖାଦ୍ୟ ସୁରକ୍ଷା, ଔଷଧ, ଅର୍ଥନୀତି ଏବଂ ପରିବେଶୀୟ ସନ୍ତୁଳନର ମୂଳ ଆଧାର। ଯଦି ବାୟୋଡାଇଭର୍ସିଟି ନଷ୍ଟ ହୋଇଯାଏ ତେବେ ମଣିଷର ଅସ୍ତିତ୍ୱ ମଧ୍ୟ ସଙ୍କଟରେ ପଡ଼ିପାରେ। ଏହି କାରଣରୁ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ବାୟୋଡାଇଭର୍ସିଟି ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରଥମେ ଭାରତ ସରକାର ବାୟୋଲୋଜିକାଲ ଡାଇଭର୍ସିଟି ଆକ୍ଟ 2002 ପ୍ରବର୍ତ୍ତନ କରିଛନ୍ତି। ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୈବ ବିବିଧତାର ସୁରକ୍ଷା ଏବଂ ତାହାର ସୁରକ୍ଷିତ ସୁସ୍ଥାୟୀ ବ୍ୟବହାର ଏବଂ ଜୈବ ସମ୍ପଦର ଲାଭ ସମାନ ଭାବରେ ବଣ୍ଟନ କରିବା। ଏହି ଆଇନ ଅନୁସାରେ ନ୍ୟାସନାଲ ବାୟୋଡାଇଭର୍ସିଟି ଅଥରିଟି ଗଠନ କରାଯାଇଛି, ଯାହା ଜାତୀୟ ସ୍ତରରେ ବାୟୋଡାଇଭର୍ସିଟି ସମ୍ବନ୍ଧୀୟ କାର୍ଯ୍ୟକୁ ନିୟନ୍ତ୍ରଣ କରେ। ରାଜ୍ୟ ସ୍ତରରେ ଷ୍ଟେଟ୍ ବାୟୋଡାଇଭର୍ସିଟି ବୋର୍ଡ ଏବଂ ସ୍ଥାନୀୟ ସ୍ତରରେ ବାୟୋଡାଇଭର୍ସିଟି ମ୍ୟାନେଜମେଣ୍ଟ କମିଟି ମଧ୍ୟ ରହିଛି। ଦ୍ୱିତୀୟତଃ ସରକାର ବିଭିନ୍ନ ଜାତୀୟ ଉଦ୍ୟାନ, ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ବାୟୋସ୍ଫିୟର ରିଜର୍ଭସ୍ ସ୍ଥାପନ କରିଛନ୍ତି, ଯଥା ଶିମିଳିପାଳ ନ୍ୟାସନାଲ ପାର୍କ, ଭିତରକନିକା ନ୍ୟାସନାଲ ପାର୍କ, କାଜିରଙ୍ଗା ନ୍ୟାସନାଲ ପାର୍କ ଇତ୍ୟାଦି। ତୃତୀୟତଃ ବିପଦଗ୍ରସ୍ତ ପ୍ରାଣୀ ସୁରକ୍ଷା ପାଇଁ ବିଶେଷ ପ୍ରକଳ୍ପ ଆରମ୍ଭ କରାଯାଇଛି, ଯେମିତିକି ପ୍ରୋଜେକ୍ଟ ଟାଇଗର, ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ, ଓଲିଭ୍ ରିଡ୍ଲେ ସି ଟର୍ଟଲ ସୁରକ୍ଷା କାର୍ଯ୍ୟକ୍ରମ ଇତ୍ୟାଦି। ଚତୁର୍ଥତଃ ବନ ସୁରକ୍ଷା ପାଇଁ ଫରେଷ୍ଟ କନଜରଭେସନ ଆକ୍ଟ 1980 ଏବଂ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ 1972 ଲାଗୁ କରାଯାଇଛି। ପଞ୍ଚମତଃ ଆମର ବୃକ୍ଷରୋପଣ ଏବଂ ଆଫରେଷ୍ଟ୍ରେସନ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ବୃଦ୍ଧି ପାଇଁ ଆମର ପଦକ୍ଷେପ ନିଆଯାଇଛି। ଷଷ୍ଠତଃ ଆନ୍ତର୍ଜାତିକ ସମ୍ମିଳନୀ ଯଥା କନଭେନସନ୍ ଅନ୍ ବାୟୋଲୋଜିକାଲ ଡାଇଭର୍ସିଟିରେ ଭାରତ ସକ୍ରିୟ ଭାବରେ ଭାଗ ନେଉଛି। ସପ୍ତମତଃ ସରକାର, ସ୍କୁଲ, କଲେଜ, ସମାଜର ପରିବେଶ ସଚେତନତା କାର୍ଯ୍ୟକ୍ରମ ଚଲାଉଛନ୍ତି। ମୋ ମତରେ ଆଇନ କରିବା ପର୍ଯ୍ୟାପ୍ତ ନୁହେଁ, ଏହା ସଠିକ୍ ଭାବରେ ଇମ୍ପ୍ଲିମେଣ୍ଟେସନ୍ ଏବଂ ଲୋକଙ୍କର ସହଯୋଗ ମଧ୍ୟ ଏଥିରେ ଆବଶ୍ୟକ। ଶେଷରେ ମୁଁ କହିବି, ବାୟୋଡାଇଭର୍ସିଟି ସୁରକ୍ଷା ମାନେ ଆମର ଭବିଷ୍ୟତ ସୁରକ୍ଷା। ସରକାର ଭଲ ପଦକ୍ଷେପ ନେଉଛନ୍ତି, କିନ୍ତୁ ସାଧାରଣ ନାଗରିକମାନେ ଏହାର ଭୂମିକା ମଧ୍ୟ ସମାନ ଭାବରେ ନେବା ଉଚିତ।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ। ତେବେ ମ୍ୟାଡ଼ାମ, ଆପଣ ତ ସବୁକିଛି କହିସାରିଲେଣି ଆମର ଜୈବ ବିବିଧତାକୁ ନେଇ। ତେବେ ଶେଷରେ ଜୈବ ବିବିଧତା ବା ଯେଉଁ ବାୟୋଡାଇଭର୍ସିଟିକୁ ନେଇ ଆପଣଙ୍କର ମତାମତ କ'ଣ ରହିବ?
0: ଶେଷରେ ମୁଁ ଏହା କହିବାକୁ ଚାହେଁ ଯେ ଜୈବ ବିବିଧତା କେବଳ ପରିବେଶ ବିଷୟରେ ଗୋଟିଏ ଅଧ୍ୟାୟ ନୁହେଁ, ଏହା ମାନବ ଜୀବନର ଅସ୍ତିତ୍ୱ ସହ ସିଧାସଳଖ ଭାବରେ ଜଡ଼ିତ ଏବଂ ମୂଳ ଆଧାର। ପୃଥିବୀରେ ଥିବା ପ୍ରତ୍ୟେକ ଗଛ, ପ୍ରତ୍ୟେକ ପ୍ରାଣୀ, ପ୍ରତ୍ୟେକ ପକ୍ଷୀ ଏବଂ ଅଣୁଜୀବ ପ୍ରକୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ଏମାନେ ମିଶି ଆମ ପରିବେଶର ସନ୍ତୁଳନକୁ ରକ୍ଷା କରୁଛନ୍ତି। ମୋ ମତରେ ଆମେ ଅନେକ ସମୟରେ ବାୟୋଡାଇଭର୍ସିଟିର ମୂଲ୍ୟକୁ ସଠିକ୍ ଭାବରେ ବୁଝିପାରୁନା। ଆମେ ଜଙ୍ଗଲ କାଟୁଛୁ, ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କରୁଛୁ, ପ୍ରଦୂଷଣ ବଢ଼ାଉଛୁ, ନିଜର ସ୍ୱାର୍ଥ ପାଇଁ ପ୍ରକୃତିକୁ କ୍ଷତି କରୁଛୁ। ଏହାର ପରିଣାମରେ ଅନେକ ପ୍ରଜାତି ବିଲୁପ୍ତ ହୋଇଯାଉଛନ୍ତି ଓ ପରିବେଶୀୟ ସନ୍ତୁଳନ ଭଙ୍ଗ ହେଉଛି। ଯଦି ବାୟୋଡାଇଭର୍ସିଟି ନଷ୍ଟ ହୋଇଯାଏ ତେବେ ଖାଦ୍ୟ ଶୃଙ୍ଖଳ ଭାଙ୍ଗିଯିବ, ଜଳବାୟୁ ଅଧିକ ଅସ୍ଥିର ହୋଇଯିବା, ମଣିଷର ଜୀବନ ମଧ୍ୟ ବଡ଼ ସଙ୍କଟରେ ପଡ଼ିବ। ସେଥିପାଇଁ ବାୟୋଡାଇଭର୍ସିଟିର ସୁରକ୍ଷା କେବଳ ବୈଜ୍ଞାନିକ କିମ୍ବା ସରକାରଙ୍କ କାମ ନୁହେଁ, ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ। ଆମେ ଛୋଟ ଛୋଟ ପଦକ୍ଷେପ ନେଇ ଏହାର ପରିବର୍ତ୍ତନ ଆଣିପାରିବା। ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ବନ୍ୟପ୍ରାଣୀ ସୁରକ୍ଷା କରିବା, ପରିବେଶ ସଚେତନତା ବଢ଼ାଇବା ମାଧ୍ୟମରେ, ବିଶେଷ କରି ଓଡ଼ିଶା ପରି ରାଜ୍ୟରେ ଶିମିଳିପାଳ ନ୍ୟାସନାଲ ପାର୍କ, ଭିତରକନିକା ନ୍ୟାସନାଲ ପାର୍କ, ଓଲିଭ୍ ରିଡ୍ଲେ ସି ଟର୍ଟଲ ପରି ଅମୂଲ୍ୟ ପ୍ରାଣୀ ପ୍ରାକୃତିକ ସମ୍ପଦ ରହିଛନ୍ତି, ଯାହାକୁ ରକ୍ଷା କରିବା ଆମ ପାଇଁ ଏକ ଗୌରବର ବିଷୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋ ମତରେ ବିକାଶ ଦରକାର, କିନ୍ତୁ ସେହି ବିକାଶ ପ୍ରକୃତିକୁ ଧ୍ୱଂସ କରିକି ନୁହଁ, ବରଂ ପ୍ରକୃତି ସହ ସମନ୍ୱୟ ରକ୍ଷା କରିକି କରିବା ଦରକାର। ଏଥିପାଇଁ ଆମେ ସଷ୍ଟେନେବୁଲ ଡେଭଲପମେଣ୍ଟ ପାଇଁ ଆମେ ଯଥାର୍ଥ ଭାବରେ କହିବା ଯେ ଆମେ ପୃଥିବୀକୁ ଆମ ପୂର୍ବଜଙ୍କ ପାଖରୁ ଯେଉଁ ରୂପରେ ପାଇଛୁ, ସେହି ସୁନ୍ଦର ପୃଥିବୀକୁ ଆମ ପରବର୍ତ୍ତୀ ପିଢ଼ିଙ୍କୁ ସେହିଭଳି ଭାବରେ ଆମେ ସମର୍ପଣ କରିବା। ତେଣୁ ବାୟୋଡାଇଭର୍ସିଟିର ସୁରକ୍ଷା କରିବା ମାନେ ଆମେ ଆମ ଭବିଷ୍ୟତକୁ ସୁରକ୍ଷିତ କରିବା।
1: ନିହାତି ମ୍ୟାଡ଼ାମ, ବହୁତ ସୁନ୍ଦର। ତେବେ ମ୍ୟାଡ଼ାମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ବହୁତ ସୁନ୍ଦର ଭାବରେ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି, ଜୈବ ବିବିଧତା ଏବଂ ମାନବ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଜଣାଇଲେ, ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡ଼ାମ।
2: ଶ୍ରୋତାବନ୍ଧୁ, ଆଲୋଚନା କରୁଥିଲେ ଜୈବ ବିବିଧତା ଏବଂ ମଣିଷ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ। ତେବେ ଶ୍ରୋତାବନ୍ଧୁ, ମୁଁ ଏତିକି କହିବାକୁ ଚାହୁଁଛି, ପ୍ରକୃତି ଆମକୁ ବହୁତ କିଛି ଦେଇଛି, ଏବେ ତାହାକୁ ସୁରକ୍ଷା କରିବାର ଦାୟିତ୍ୱ ମଧ୍ୟ ଆମର। ତେବେ ଆସନ୍ତୁ ଆମେ ସମସ୍ତେ ସଂକଳ୍ପ କରିବା, ଜୈବ ବିବିଧତାକୁ ବଞ୍ଚାଇବା, ପ୍ରକୃତିକୁ ସୁରକ୍ଷା କରିବା ଏବଂ ଆଗାମୀ ପିଢ଼ି ପାଇଁ ସୁନ୍ଦର ପୃଥିବୀ ଛାଡ଼ିଯିବା। ଶ୍ରୋତାବନ୍ଧୁ, ସମୟ ଅବିରାମ ଗତିରେ ଗତିଶୀଳ, ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ। ଚିଠି ପଠାଇବାର ଆମର ଠିକଣାଟି ହେଉଛି ବିକାଶ ଧାରା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769 04 2 ପୁଣି ଭେଟ ହେବା ଆଉ ଗୋଟିଏ ନୂଆ ଅଧ୍ୟାୟରେ ଆଉ ଗୋଟିଏ ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯାଏ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଶୁଣିଲେ ପ୍ରଥମେ ସମାଚାର ପ୍ରଭାତ, ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ସୁବୀର କୁମାର ଦାସ, ଗୀତ ରଚନା ହରିହର ସେଠୀ।

ଶ୍ରୋତା ବନ୍ଧୁ, ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ସୁବୀର କୁମାର ଦାସ ଏବଂ ସଂଯୁକ୍ତ ଚୌଧୁରୀ। ଆକାଶବାଣୀ ରାଉରକେଲା, ଆସନ୍ତୁ ଶୁଣିବା ବଣପାହାଡ଼ର ଗୀତରେ ଓରାମ ଗୀତ ପରିବେଷଣ କରିଛନ୍ତି ପିଟର ଏକା ଓ ସାଥୀମାନେ।

ଆମ ସୁନ୍ଦରଗଡ଼ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀମାନଙ୍କ ମଧ୍ୟରୁ ଓରାମ ସମ୍ପ୍ରଦାୟ ଅନ୍ୟତମ। ଏମାନେ ଖୁବ୍ ପରିଶ୍ରମୀ ଏବଂ ଧର୍ମବିଶ୍ୱାସୀ।

ଗଛଲତା, ପାହାଡ଼, ପର୍ବତ, ନଦ, ନଦୀ, ଜୀବଜନ୍ତୁ, ମଣିଷର ସାଥୀ, ଏମାନଙ୍କୁ ଭଲ ପାଇଲେ ଆମେ ଖୁସିରେ ରହିବା।

0: ଶୁଣିଲେ ବଣପାହାଡ଼ର ଗୀତରେ ଓରାମ ଗୀତ ପରିବେଷଣ କଲେ ପିଟର ଏକା ଏବଂ ସାଥୀମାନେ। ଆକାଶବାଣୀ ରାଉରକେଲା। ସମୟ ସକାଳ 9ଟା ହେବାକୁ ଯାଉଛି। ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ।
1: ସବ ଲୋକ କହ ରହେ ହୈ କି ଭୋ ମୁଭି ବହୁତ ଅଚ୍ଛି ହୈ।
2: 3 ବଜେ ମୈଁ ତୋ 3 ବଜେ ବିଜି ହୁଁ। ଶାମ କା ଶୋ ବୁକ କର ଲୋ।
1: ୟାର ଏସା କ୍ୟା କର ରହି ହୋ ତୁମ କଲ 3 ବଜେ।
2: कमाल है, इतना भी नहीं समझते। अरे 3 बजे हम सब मिलकर सुनते हैं
3: सखी सहेली।
4: कार्यक्रम चित्रलोक में अब लेते हैं एक छोटा सा अंतराल।

0: ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 Sector 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
1: শ্রোতাবন্ধু আপনার শুণুটি সিনে সঙ্গীত কার্যক্রম বর্তমান শুণবা অনাড়ি কথাচিত্রর এই গীতটি কণ্ঠদান করছেন উদিত নারায়ণ এবং সাধনা সরগম।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ସ୍ୱପ୍ନେ କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି ହେମା ସରଦେଶାଇ ଏବଂ ମାଲେସିଆ ବାସୁଦେବନ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଟଡି ପାର କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲଗା ୟାଗ୍ନିକ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ବୀର ଚାରା କଥାଚିତ୍ରର ଏହି ଗୀତଟିକୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1290ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM।

0: फिल्म चार मीनार का ये गाना है। बिल्कुल सही जवाब, बहुत बहुत शुक्रिया। आशा भोसले की आवाज़, विश्वामित्र आदिल के बोल थे और शार्दुल क्वात्रा का संगीत था। एक श्रोता ने कहा है, गर्मियाँ इतनी भी बुरी नहीं होती, इस समय फसल कटकर घर आती है, लोग साल भर के लिए गेहूँ चने दालें मसाले आदि संग्रह करके रखते हैं, तेज़ धूप में ये सब अच्छी तरह से धोकर सुखा लिए जाते हैं। याद आता है बचपन का वो घर जहाँ पीछे आंगन में आम का पेड़ हुआ करता था, नीचे जिसके नीचे चटाई बिछा कर हम किताब हाथ में लिए या अष्टाचंगा खेलते हुए पूरी छुट्टियाँ बीत जाती थी। बिल्कुल नहीं बुरी होती गर्मियाँ, बल्कि हर मौसम का अपना महत्व तो होता है। हम तो बस ये कह रहे हैं कि गर्मियों से बचने के जो साधन हम पहले कर पाते थे, अब वो नहीं कर पाते, क्योंकि बहुत सारे पेड़ नहीं हैं, बहुत सारी बातें कम हो गई हैं, और जो जीवन का रुख बदला है तो उसमें बहुत सारी चीज़ें जीवन से गायब हो गई हैं। तो उन्हीं के बारे में हम बात कर रहे हैं। गर्मियाँ तो आना ज़रूरी है, क्योंकि मौसम का चक्र कैसे पूरा होगा। एक और श्रोता कह रहे हैं कि बचपन में मिट्टी के घर को गोबर लीप कर ठंडा किया जाता था, मटके के नीचे बालू और गीला कपड़ा उड़ाकर ठंडा रखा जाता है, बचपन में सबसे ठंडा गाय के गोहाल में लगता था। ओहो, ये तो उन्होंने नई बात बताई। वैसे एक और श्रोता कह रहे हैं कि हर वर्ष वृक्षारोपण कार्यक्रम चलता है, लेकिन उसका नतीजा अभी तक नहीं निकल पा रहा है, पता नहीं क्यों। भाई, पेड़ लगाने के साथ साथ पेड़ों की देखभाल भी तो करनी ज़रूरी होती है, और छाया देने वाले पेड़ बड़े तक बड़े होने में तो थोड़ा समय लग ही जाता है। एक श्रोता कह रहे हैं कि जून की तपिश ने तो जैसे, जून तो नहीं भाई, ये तो मई चल रहा है, मई की इस तपिश ने तो, हम इसको सही करके पढ़ लेते हैं, जैसे पूरे शहर को बंधक बना लिया है। सूरज देवता सुबह होते ही अपना रौद्र रूप लेकर निकल पड़ते हैं, मानो किसी से पुराना बदला ले रहे हों। दोपहर की तो बात ही छोड़िए, शाम ढलने के बाद भी दीवारें आग उगलती हैं, ठंडे पानी से नहाओ तो लगता है खोलते हुए कुएं में डुबकी लगा ली। पंखे और कूलर भी अब हार मान चुके हैं, वो तो भी बस गर्म हवा के थपेड़े ही बांट रहे हैं। पेड़ पौधे बेजान होकर सिर झुकाए खड़े हैं और परिंदे छाँव की तलाश में भटक रहे हैं। यहाँ पर इन्होंने मौसम की बात कही है। एक और श्रोता कह रहे हैं कि पर प्राकृतिक सिस्टम में हम लोग कर सकते हैं, यही है कि
1: आकाशवाणी ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ରସ୍ ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋ ଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
2: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଇ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
1: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବା ବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି 4-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବୈଧ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ BSF ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
3: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपनी अप्रतिम देशभक्ति और कर्तव्य परायणता का प्रदर्शन करते हुए अपना सर्वोच्च बलिदान दिया है, वो सभी 2000 से ज्यादा जवानों को मन पूर्वक श्रद्धांजलि और आदर पूर्वक नमन करना चाहता हूँ।
1: ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସୀମା ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ଆନ୍ତର୍ଜାତିକ ସୀମାରେଖାକୁ ବିବେଚନା କରାଯିବା ଉଚିତ। ସେ କହିଛନ୍ତି, କେବଳ ସୀମାବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଯଥେଷ୍ଟ ନୁହେଁ, ତେବେ ସେ କ୍ଷେତ୍ରରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ BSF ସଫଳ ହୋଇଛି। ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ HD ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ AIADMK ସାଂସଦ CV ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ତାରିଖରେ ସେହି 2 ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ July 1 Washington DC ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମର 16 ବିଧାନସଭାର ବାଚସ୍ପତି ଭାବେ 7 କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ UDF, ବାମଦଳ ଏବଂ BJP ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ UDF ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। 9 ଶ୍ରେଣୀରୁ 3 ଭାଷା ବାଧ୍ୟତାମୂଳକ ଭାବେ July 1 ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSEର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନର ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି ଛାତ୍ରଛାତ୍ରୀ ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସିବିଏସ୍ଇ ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ ଦୁଇଟି ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1ରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ ଏକ ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 98 ରନ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଥିଲା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
4: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds discussion with President of Cyprus Nikos Christodoulidis in New Delhi, says India and Cyprus aim to double investment flows in next 5 years. Election Commission announces biennial elections for 24 Rajya Sabha seats from 10 states on the 18th of next month. Supreme Court to hear plea against CBSE's 3-language compulsory study for Class 9 students from July the 1st. IMD issues red alert for severe heat wave over Uttar Pradesh, Madhya Pradesh and Vidarbh till tomorrow. And in IPL cricket, Sunrisers Hyderabad to take on Royal Challengers Bengaluru in Hyderabad this evening. India and Cyprus exchanged several agreements in different areas, including establishing a joint working group on counter-terrorism, innovation and technology, higher education and research, and cultural cooperation in New Delhi today. Prime Minister Narendra Modi held discussion with President of Cyprus Nikos Christodoulidis on strengthening bilateral cooperation across a wide spectrum of areas. They also exchanged views on issues of regional and global importance, including cooperation in multilateral fora. In his joint statement, Prime Minister Narendra Modi said the friendship between India and Cyprus is not only strong but also future-oriented. He said over the past decade, investment from Cyprus to India has nearly doubled. He said with the India-European Union Free Trade Agreement, numerous new possibilities have emerged and the trust between the two countries has increased. Mr. Modi added that India and Cyprus aim to double investment flows again in the next 5 years.
2: भारत यूरोपियन यूनियन फ्री ट्रेड एग्रीमेंट से तमाम नई संभावनाएं बनी हैं। इसका लाभ उठाते हुए हम अगले 5 वर्षों में इस इन्वेस्टमेंट को फिर से डबल करने का लक्ष्य रख रहे हैं और इस संकल्प को साकार करने के लिए आज हम अपने विश्वसनीय संबंधों को एक स्ट्रेटेजिक पार्टनरशिप के रूप में एलिवेट कर रहे हैं।
4: Prime Minister Modi said during the meeting they also discussed global issues.
2: भारत और साइप्रस के बीच यह स्ट्रेटेजिक पार्टनरशिप दोनों देशों के फाइनेंशियल और सर्विसेज हब को जोड़कर कॉमर्स के लिए कैपिटल अनलॉक करेगी। यह साइप्रस के इंफ्रास्ट्रक्चर, एनर्जी और एग्रीकल्चर सेक्टर में भारतीय कंपनीज के लिए नए अवसर प्रदान करेगी और भारत के तेजी से बढ़ते शिपिंग और मैरिटाइम क्षेत्रों में नया निवेश लेकर आएगी।
4: President of Cyprus Nikos Christodoulides said the bilateral relations between the two nations and the European Union-India relations have made leaps of progress over the last year.
5: I feel exceptionally honored and privileged to be in Delhi for this state visit, and we stand together in marking another milestone in further strengthening the long-standing bonds between our two countries and in deepening and expanding our strategic cooperation.
4: Earlier in the morning, External Affairs Minister Dr. S. Jaishankar called on the President of Cyprus. In a social media post, Dr. Jaishankar said he appreciated the positive sentiments and guidance for strengthening the bilateral ties between the two nations and India-EU cooperation. The President of Cyprus is on a 4-day visit to India. He will meet President Draupadi Murmu at Rashtrapati Bhavan this evening. Prime Minister Narendra Modi chaired a meeting of the Council of Ministers in New Delhi yesterday. In a social media post, Mr. Modi said the meeting involved exchange of perspectives and best practices related to boost ease of living, ease of doing business and further reforms in order to realise the shared dream of a Vikasit Bharat. The Election Commission today announced the schedule for the biennial elections to 24 seats of the Rajya Sabha from 10 states. Former Prime Minister H.T. Devegowda, Union Ministers George Kurian and Ravneet Singh are among the members who are completing their terms next month. 4 seats each in Andhra Pradesh, Gujarat and Karnataka, 3 seats each in Rajasthan and Madhya Pradesh, 2 seats in Jharkhand and 1 seat each in Manipur, Meghalaya, Arunachal Pradesh and Mizoram will fall vacant. According to the Commission, the notification will be issued on the 1st of next month and the polling will be held on the 18th of June. The counting of votes will take place on the same day. The Commission also announced the Rajya Sabha by-poll for 1 seat each in Maharashtra and Tamil Nadu. The by-poll will also be held on the 18th of next month. The Supreme Court today agreed to hear next week a plea challenging the new CBSE policy making 3-language study compulsory for Class 9 students from July the 1st. Senior advocate Mukul Rohatgi mentioned the matter before a bench headed by Chief Justice Suryakant and comprising Justices Joy Mallya Bagchi and Vipul M. Pancholi. He said the PIL had been filed by students, teachers and parents. He said the new CBSE policy made 2 additional languages compulsory in Class 9 and will create chaos. He urged the court to list the matter on Monday. The Chief Justice said the case would be taken up next week during the miscellaneous hearing week. The Union Health Ministry has notified the inclusion of the drug pregabalin under Schedule H1 of the drugs rules to strengthen regulation and prevent misuse, particularly among youth. The decision has been taken in view of reports received from certain states regarding the misuse and abuse of pregabalin. The drug, which is prescribed for the treatment of chronic pain, neuropathies and certain neurological conditions, has reportedly been misused for its sedative and dissociative effects. The ministry stated that recent seizures of illegally stocked and unauthorizedly sold pregabalin have been reported from some parts of the country. The revised classification mandates that pregabalin can be sold only against a valid prescription issued by a registered medical practitioner. In Kerala, 7-time Congress MLA Thrivanchur Radhakrishnan has been elected Speaker of the 16th Kerala Legislative Assembly in a historic 3-cornered contest. The election saw candidates from the ruling UDF, the left and the BJP-led NDA for the first time in the Assembly's history. More from our Thiruvananthapuram correspondent.
6: Ruling UDF candidate Thiruvanjur Radhakrishnan was elected as speaker with 101 votes in the 140-member assembly. Opposition LDF candidate AC Mohideen secured 35 votes, while BJP candidate BB Gopakumar got 3 votes. This is for the first time the BJP has contested speaker election in Kerala. The election for the deputy speaker will be held on June 1st. Midhi M. Palliruthi, Akashvani News, Thiruvananthapuram.
4: This is Akashvani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. Union Home Minister Amit Shah has said the government will launch the Smart Border project to make the entire border even more impregnable. Addressing the investiture ceremony of BSF in New Delhi today, Mr. Shah said the project will be equipped with drones, radars, cameras and other technical resources. He said the work is progressing towards developing an impregnable border security framework by integrating all types of technologies into the Border Security Forces security system under the Smart Border concept within the coming 1 year. Mr. Shah said despite vulnerabilities and multiple challenges, the force has consistently upheld the nation's pride.
7: BSF was established under the leadership of Padma Vibhushan K.F. Rustam. Since the establishment of BSF, the force has worked to ensure the security of the borders of the entire country.
8: Nischint karne ka kaam Seema Suraksha Bal ke jawanon ne kiya hai.
4: West Bengal Chief Minister Shubhendu Adhikari today met President Draupadi Murmu at Rashtrapati Bhavan. Mr. Adhikari also met Defence Minister Rajnath Singh. In a social media post, Mr. Singh said, the West Bengal Chief Minister is a person of rich political and legislative experience. He expressed confidence that Mr. Adhikari will work towards taking West Bengal to greater heights. Minister of State in the Department of Space, Dr. Jitendra Singh, has expressed happiness as India's Chandrayaan-3 lunar mission has been honoured with the 2026 Goddard Astronautics Award by the American Institute of Aeronautics and Astronautics. In a social media post, Dr. Singh said the Chandrayaan-3 mission continues to make the nation proud. He noted that the mission has received the highest recognition in astronautics for its historic soft landing near the moon's south pole and its contribution to future lunar exploration. A Delhi court today deferred its decision till the 9th of June on framing charges against Rashtriya Janata Dal chief Lalu Prasad Yadav, his family members and others in the alleged money laundering case linked to the IRCTC hotel scam. The case is being investigated by the Enforcement Directorate and is based on a predicate offence registered by the Central Bureau of Investigation. The Delhi High Court today granted 3-day interim bail to Umar Khalid in the UAPA case linked to the alleged larger conspiracy behind the 2020 Northeast Delhi riots. A division bench of Justice Pratibha M. Singh and Justice Madhur Jain allowed his release from June the 1st to June the 3rd on strict conditions. The High Court said it was taking an empathetic view of the matter and granted interim bail for 3 days to allow Khalid to spend time with his mother. The Quad Foreign Ministers meeting will be held in New Delhi on the 26th of this month. At the invitation of External Affairs Minister Dr. S. Jaishankar, Foreign Minister of Australia Penny Wong, Foreign Minister of Japan Toshimitsu Motegi and Secretary of State of the United States Marco Rubio are arriving in New Delhi to participate in the meeting. The Ministry of External Affairs said in keeping with the Quad vision for a free and open Indo-Pacific, the ministers will build on discussions held in Washington, D.C. on the 1st of July last year. The Intermeteorological Department, IMD, has issued a red colour warning for heat wave to severe heat wave conditions over Uttar Pradesh, Madhya Pradesh and Vidarbha till tomorrow. An orange colour warning for heat wave conditions has been issued over Delhi, Haryana and Chandigarh. Heat wave conditions are also expected over Bihar, Chhattisgarh, Odisha, Punjab, Rajasthan, Telangana and Andhra Pradesh during the next 2 days. IMD has forecast hot and humid weather over Gangetic, West Bengal and Odisha till tomorrow. The weather agency also forecast heavy rainfall in parts of northeast India, sub-Himalayan West Bengal and south interior Karnataka till tomorrow. The weather in Himachal Pradesh has changed its course today, and intermittent rainfall has been continuing at several places across the state since morning. This change in weather has brought some relief to people from the intense heat.
9: Light rainfall has been recorded in various districts, including the state capital Shimla, as well as Chamba, Kangra, Kullu, Hamirpur and Lahaul Spiti, leading to a slight drop in temperatures across the state. According to the Meteorological Center Shimla, this change in weather is due to the activation of a western disturbance. The center has issued an orange alert for heavy rain accompanied by thunderstorms and strong winds at multiple locations in seven districts, Kullu, Shimla, Chamba, Una, Hamirpur, Mandi and Bilaspur, over the next 48 hours. Ritesh Kapoor, Akashwani News, Shimla.
4: In Malaysia Masters, Indian shuttler Ashmita Chaliha's campaign came to an end after she lost to former European Games champion Line Kerfeldt of Denmark in the women's singles quarterfinals today. With Chaliha's exit, India's challenge also concluded at the BWF Super 500 tournament. Chaliha, 71st in the badminton rankings, won the opening game but eventually went down against the 23rd ranked opponent, 23-21, 18-21, 11-21 in 61 minutes. In IPL cricket, Sunrisers Hyderabad will take on Royal Challengers Bengaluru in Hyderabad today. The match will start at 7:30 p.m. Earlier, Gujarat Titans defeated Chennai Super Kings by 89 runs at the Narendra Modi Stadium in Ahmedabad last night. Chasing a target of 230 runs set by Gujarat Titans, Chennai Super Kings were all out for 140 in 13.4 overs. Benchmark domestic equity indices were trading around 0.7% higher in afternoon trade today. The Sensex climbed 535 points to 75,718, while the Nifty rose 154 points to 23,808 when reports last came in. And now before we end the bulletin, the headlines once again. Prime Minister Narendra Modi holds discussion with President of Cyprus Nikos Christodoulidis in New Delhi, says India and Cyprus aim to double investment flows in next 5 years. Election Commission announces biennial elections for 24 Rajya Sabha seats from 10 states on 18th of next month. Supreme Court to hear plea next week against CBSE's three-language compulsory study for Class 9 students from July 1st. IMD issues red alert for severe heat wave over Uttar Pradesh, Madhya Pradesh and Vidarbh till tomorrow. And in IPL cricket, Sunrisers Hyderabad to take on Royal Challengers Bengaluru in Hyderabad this evening. And with that, we end the midday news.
10: Namaskar. Akashwani se dopahar samachar ke saath, main Kanak Lata. प्रधानमंत्री नरेंद्र मोदी ने नई दिल्ली में साइप्रस के राष्ट्रपति निकोस क्रिस्टोडोलाइट्स के साथ वार्ता की। श्री मोदी ने कहा, भारत और साइप्रस का लक्ष्य अगले 5 वर्ष में निवेश को दोगुना करना। 10 राज्यों की 24 राज्यसभा सीटों के लिए द्विवार्षिक चुनाव की घोषणा, मतदान 18 जून को। सर्वोच्च न्यायालय कक्षा 9 के छात्रों के लिए 3 भाषाओं का अध्ययन पहली जुलाई से अनिवार्य करने के सीबीएसई के फैसले के खिलाफ दायर याचिका पर अगले सप्ताह सुनवाई करेगा। उत्तर प्रदेश मध्य

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସ୍ଟୁଡ଼ିଓ ଘଟିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद्य बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय, ड्रोन, रडार, आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ମୃତ୍ୟୁ ହୋଇଛି। 4 ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
2: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ, ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯୋଉ ମତ ଦେଇଛନ୍ତି କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ, ଏବଂ ଯୋଉ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଇଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହେଇଛି, ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତି ମାନେ ଯୋଉ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେଇ ଅନୁଯାୟୀ ଯୋଉ କାର୍ଯ୍ୟକ୍ରମ ହବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଏଭଳି ଅନୁପ୍ରବେଶକାରୀଙ୍କ ପାଇଁ ଥିବା ଅଟକ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରୁ ଆସି ପ୍ରାୟ 35 ବର୍ଷ ଧରି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମୟରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 1ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ମସିହାରୁ ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ପାଇଁ ସମସ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଅଲିବ୍ରିଡ୍ଲେ, ସାମୁଦ୍ରିକ କଇଁଛ, ବିଲୁପ୍ତ ପ୍ରାୟ ଓ ବିରଳ ଉଦ୍ଭିଦ ପ୍ରାଣୀ ପ୍ରଜାତିର ସୁରକ୍ଷା ଆଜିର ଦିନରେ ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲୀ ଫସଲ ପ୍ରଜାତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଚିରସ୍ଥାୟୀ କୃଷି ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତେ ମିଳିମିଶି ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଷୟିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ଏକ ଜଣାଣ। ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ କଣ୍ଠରେ ରଚନା କରିଛନ୍ତି ଶୈଳବାଳା ପୂଜାରୀ। କଳା କାହ୍ନୁରେ ଭୁଲି ତ ପାରୁନି ତତେ ମୁହିଁ।

ଶୁଣିବା ପରବର୍ତ୍ତୀ ଭକ୍ତିଗୀତ କାଳିଆ ତୋ କଳାବଳା ଚିକ୍କଣ ମୁହଁକୁ, ଗାଇଛନ୍ତି ଅଳକା ଚାନ୍ଦ, ରଚନା ନନ୍ଦକିଶୋର ସିଂ।

ଶୁଣିବା କାର୍ଯ୍ୟକ୍ରମ ଶେଷରେ ମହେଶ୍ୱର ପଣ୍ଡାଙ୍କର ଏକ ରଚନା, ଧୂପ ଦୀପ ଦେଲି ଅରଚନା କଲି ତୁମକୁ ପାଇଲି ନାହିଁ। କଣ୍ଠଦାନ କରିଛନ୍ତି ତାରିଣୀ ରଞ୍ଜନ ଜେନା।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 402 ଭାଗ ପ୍ରଯୋଜନା ସୁହାସ ମହାନ୍ତି ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା ବର୍ଣ୍ଣନା ବସନ୍ତ ମହାନ୍ତି।

ଅକ୍ରୁର ମଣି ପ୍ରଭାବରେ କାଶୀରେ ସ୍ୱର୍ଣ୍ଣବେଦିକା ଯୁକ୍ତ ଯଜ୍ଞଶାଳାରେ ଯଜ୍ଞ କରୁଥିଲେ, ତେଣୁ ତାଙ୍କ ପାଖରେ ମଣି ନାହିଁ ବୋଲି କହିପାରିଲେ ନାହିଁ। ଲୁଚାଇଥିବା ମଣିଟିକୁ ସେ କୃଷ୍ଣଙ୍କୁ ଦେଲେ। ଏବେ ପାଣ୍ଡବମାନେ ବନବାସରୁ ଫେରିଛନ୍ତି, କୃଷ୍ଣ ତାଙ୍କୁ ସମ୍ଭାସିବା ପାଇଁ ଯାଇଛନ୍ତି। ଦ୍ୱାରକା ଲୀଳାର ଫାଙ୍କେ ଫାଙ୍କେ ଏମିତି କୁରୁ ପାଣ୍ଡବଙ୍କ କଥା ଆସିଛି। ଉଭୟତ୍ର କୃଷ୍ଣଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଏବେ ସେ ଅର୍ଜୁନଙ୍କ ସହିତ ଅରଣ୍ୟକୁ ଯାଇ କାଳିନ୍ଦୀ ନାମ୍ନୀ କନ୍ୟାକୁ ଭେଟିଛନ୍ତି ଓ ଖାଣ୍ଡବ ଦହନ ଉପଲକ୍ଷେ ଅର୍ଜୁନଙ୍କ ସାରଥିତ୍ୱ ସ୍ୱୀକାର କରିଛନ୍ତି।

0: ଶୁଣିଲେ ଅଧିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 402ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: ୱାଓ, ବାପାଙ୍କୁ ସରପ୍ରାଇଜ୍ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
3: ଓ,
2: ତୁ ବୁଝିଗଲୁ ନା? ରିଲାକ୍ସ।
3: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
1: RBI କହେ ସ୍ମାର୍ଟ ବନ, କୁଲ ରୁହ।
4: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 Sector 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
2: ଅସଲି ନୋଟରେ କାହିଁକି ଖେଳୁଛୁ?
5: ବ୍ରୁ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ
6: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
5: ବାଃ, ନୂଆ ନୋଟ ମିଳିବ?
2: ହଁ,
7: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
1: RBI କହେ ସ୍ମାର୍ଟ ବନ, କୁଲ ରୁହ।
8: ଶ୍ରୋତାବନ୍ଧୁ, ଆପଣ ଯଦି ସମାଜ ସେବାରେ ନିଜକୁ ନିୟୋଜିତ କରି ସମାଜର ମଙ୍ଗଳ କରିବାକୁ ଚାହୁଁଥାନ୍ତି, ତେବେ ଆଜି ହିଁ ରାଉରକେଲାର ଆତ୍ମୀୟ ସେବା ଟ୍ରଷ୍ଟ ବା ସେବା ସଂଗଠନରେ ଯଥାଶୀଘ୍ର ସାମିଲ ହୋଇ ସମାଜର କଲ୍ୟାଣ କରନ୍ତୁ। ଏଥିପାଇଁ ଯୋଗାଯୋଗ କରନ୍ତୁ ସମାଜସେବୀ ଚନ୍ଦ୍ରଶେଖର ଶତପଥୀଙ୍କୁ। କଲ୍ କରନ୍ତୁ 8895501397।
0: ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ଶୁଣିବେ ମୁଦ୍ରା ଯୋଜନାର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି ଶିକ୍ଷୟିତ୍ରୀ ତୃପ୍ତିମୟୀ ଦ୍ୱିବେଦୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟଶ୍ରୀ ମହାନ୍ତି। ଶୁଣିବା କାର୍ଯ୍ୟକ୍ରମ ନାରୀ ମହଲ।

ନମସ୍କାର ଶ୍ରୋତା ଭଉଣୀ, ମୁଁ ସୌମ୍ୟଶ୍ରୀ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର କାର୍ଯ୍ୟକ୍ରମ ନାରୀ ମହଲ। ଆପଣମାନେ ଶୁଣୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତା ଭଉଣୀ, ଆମେ ସମସ୍ତେ ଜାଣିଛନ୍ତି ଭାରତ ହେଉଛି ଏକ ଉନ୍ନତିଶୀଳ ଦେଶ। ଦେଶର ସମସ୍ତ ଲୋକଙ୍କ ଜୀବନମାନ ଉନ୍ନତ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନାମାନ ଆରମ୍ଭ କରିଥାନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଉଥିବା ଯୋଜନାମାନ ସାଧାରଣ ଲୋକଙ୍କ ଜୀବନକୁ ସହଜ ଓ ସୁନ୍ଦର କରିବାରେ ବହୁତ ସାହାଯ୍ୟ କରିଥାଏ। ଅର୍ଥ ଆବଶ୍ୟକ ଲୋକମାନଙ୍କର ସହାୟତା, ମହିଳା ସଶକ୍ତିକରଣ, ଯୁବକମାନଙ୍କ ପାଇଁ ଚାକିରିର ସୁଯୋଗ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଏହିସବୁ ଯୋଜନା ଖୁବ୍ ଲାଭଦାୟକ ହୋଇଥାଏ। ହଁ, ପ୍ରଧାନମନ୍ତ୍ରୀଙ୍କ ଯୋଜନାମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କୁ ସହାୟତା କରିବା। ଆଜିକାଲି ଅନେକ ଲୋକ ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା, ଘର, ଚିକିତ୍ସା ସୁବିଧା, ଶିକ୍ଷା ଓ ସ୍ୱୟଂ ରୋଜଗାରର ସୁଯୋଗ ପାଇପାରୁଛନ୍ତି। ଏହି ଯୋଜନାଗୁଡ଼ିକ ଦେଶର ଦାରିଦ୍ର୍ୟ କମାଇବା ସହିତ ଲୋକମାନଙ୍କ ମନରେ ଆତ୍ମବିଶ୍ୱାସ ମଧ୍ୟ ବଢ଼ାଇଥାଏ। ଗାଁ ହେଉ କିମ୍ବା ସହର, ସମସ୍ତ ଅଞ୍ଚଳରେ ଲୋକ ଏହାର ଲାଭ ପାଇପାରୁଛନ୍ତି। ହଁ ଶ୍ରୋତା ଭଉଣୀ, ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ଶକ୍ତିଶାଳୀ ହେଉଛି। ଯୁବପିଢ଼ି ନୂତନ କାମ କରିବାକୁ ପ୍ରେରଣା ପାଉଛନ୍ତି ଓ ନିଜ ଭବିଷ୍ୟତକୁ ଗଢ଼ିପାରୁଛନ୍ତି। ସମାଜରେ ବେକାରୀ କମିବା ସହ ଲୋକମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ବଢ଼ିପାରୁଛି। ଏହି ଯୋଜନାମାନେ ଦେଶର ଉନ୍ନତି ପାଇଁ ଏକ ଶକ୍ତିଶାଳୀ ପଦକ୍ଷେପ ବୋଲି କୁହାଯାଇପାରେ। ହଁ ଶ୍ରୋତା ଭଉଣୀ, ଏହିପରି ଅନେକ ଉପକାରୀ ଯୋଜନାମାନଙ୍କ ମଧ୍ୟରୁ ଏହି ମୁଦ୍ରା ଯୋଜନା ମଧ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅଟେ। ଏହି ଯୋଜନା ମାଧ୍ୟମରେ ଛୋଟ ବ୍ୟବସାୟୀ ଓ ଯୁବକମାନେ ସହଜରେ ଋଣ ପାଇଁ ସ୍ୱୟଂ ରୋଜଗାର କରିପାରୁଛନ୍ତି। ଏହାଦ୍ୱାରା ଅନେକ ଲୋକ ନିଜ ଛୋଟ ବ୍ୟବସାୟ ଆରମ୍ଭ କରି ଆତ୍ମନିର୍ଭର ହୋଇପାରିଛନ୍ତି। ତେଣୁ ମୁଦ୍ରା ଯୋଜନା ଦେଶର ଯୁବପିଢ଼ି ଓ ଅର୍ଥନୀତି ପାଇଁ ବିଶେଷ ଲାଭଦାୟକ ହୋଇଛି।

0: ତେବେ ଶ୍ରୋତା ଭଉଣୀ, ଆଉ ଜମାରୁ ଡେରି ନକରି ଆସନ୍ତୁ ଆଜିର ଆମର ଏହି ନାରୀ ମହଲ କାର୍ଯ୍ୟକ୍ରମରେ ଏହି ମୁଦ୍ରା ଯୋଜନାଟି କ'ଣ ଏବଂ ଏହାର କ'ଣ ଉପକାରିତା ସବୁ ରହିଛି ଏହି ବିଷୟରେ ବିଶେଷ ଆଲୋଚନା କରିବା ଆଜିର ଆମର ଅତିଥିଙ୍କ ସହିତ।
1: ମ୍ୟାଡ଼ାମ ନମସ୍କାର।
2: ନମସ୍କାର
1: ମ୍ୟାଡ଼ାମ, ଆପଣଙ୍କୁ ଆମ ନାରୀ ମହଲ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡ଼ାମ, କାର୍ଯ୍ୟକ୍ରମର ବିଷୟବସ୍ତୁ ଆଡ଼କୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା ଏବଂ ବହୁତ କିଛି ଆଲୋଚନା ମଧ୍ୟ କରିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଜଣାଇ ଦେବେ।
2: ଧନ୍ୟବାଦ ମ୍ୟାଡ଼ାମ। ମୋ ନାଁ ତୃପ୍ତିମୟୀ ଦ୍ୱିବେଦୀ, ମୁଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରୂପେ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ସେକ୍ଟର 16 ରେ କାର୍ଯ୍ୟରତ ଅଛି।
1: ଖୁବ ସୁନ୍ଦର ମ୍ୟାଡ଼ାମ। ତେବେ ମ୍ୟାଡ଼ାମ, ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁଟି ରହିଛି ପ୍ରଧାନମନ୍ତ୍ରୀଙ୍କର ଯୋଉ ମୁଦ୍ରା ଯୋଜନା ଅଛି, ତାର ବିଶେଷତ୍ୱ ସବୁ କ'ଣ ରହିଛି, ତାର ଉପକାରିତା ସବୁ ଆମ ସମାଜ ପାଇଁ କ'ଣ ରହିଛି ସେ ବିଷୟରେ। ତେବେ ମ୍ୟାଡ଼ାମ, ପ୍ରଥମେ ଆମକୁ କୁହନ୍ତୁ, ଯୋଉ ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ ଯୋଜନା ମଧ୍ୟରେ ଏଇ ମୁଦ୍ରା ଯୋଜନାଟି ଅଲଗା କ'ଣ?
2: ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ବହୁ ଆକାଂକ୍ଷିତ ଏବଂ ବହୁ ପ୍ରତୀକ୍ଷିତ ଯୋଜନା ମଧ୍ୟରୁ ଏହି ମୁଦ୍ରା ଯୋଜନାଟି ଅନ୍ୟତମ। ୟା ବିଷୟରେ ବିଶେଷତ୍ୱକୁ ଯିବା ପୂର୍ବରୁ ୟା ବିଷୟରେ ଟିକେ କହି ରଖିବାକୁ ଚାହେଁ। ଏହି ଯୋଜନାଟି 8 ଏପ୍ରିଲ 2015 ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଏହାର ଶୁଭାରମ୍ଭ ହୋଇଥିଲା, ଯାହା ଭାରତର ଛୋଟ ଛୋଟ ବ୍ୟବସାୟୀ ଏବଂ ଉଦ୍ୟମୀମାନଙ୍କୁ ସଞ୍ଜୀବନୀ ବୁଟି ଭଳି କାମ କରିଛି। ଭାରତର ଛୋଟ ବ୍ୟବସାୟୀଙ୍କ ଜୀବନରେ ଆଶାର କିରଣ ଭଳିଆ କାମ କରିଛି। ମୁଦ୍ରା ଯୋଜନା ଛୋଟ ବ୍ୟବସାୟୀଙ୍କୁ ଲୋନ୍ ଆପ୍ରୁଭ୍ କରି ଆର୍ଥିକ ବିକାଶ ଏବଂ ରୋଜଗାର ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ତେବେ ଏହି ଯୋଜନାଟି ଅନ୍ୟ ଯୋଜନାଠୁ କେମିତି ଭିନ୍ନ? ପ୍ରକୃତରେ ଦେଖିବାକୁ ଗଲେ ଭିନ୍ନ ଭିନ୍ନ କାରଣରୁ ଏହି ଯୋଜନାଟି ଅନ୍ୟ ଯୋଜନାମାନଙ୍କ ଠାରୁ ଭିନ୍ନ। କାରଣ ଏହି ଯୋଜନାଟି କେବଳ ଆଉ କେବଳ ଛୋଟ ବ୍ୟବସାୟୀ ଏବଂ ମଧ୍ୟମ ଧରଣର ବ୍ୟବସାୟୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଯାହାକୁ ଆମେ ମାଇକ୍ରୋ ସ୍ମଲ ଓ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍ ଯୋଉମାନେ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ଏବଂ ଏହି ଯୋଜନାର ସବୁଠୁ ବଡ଼ ଦିଗ ହେଲା, ବିନା କୌଣସି ଗ୍ୟାରେଣ୍ଟି ବା କୋଲାଟ୍ରାଲ ଫ୍ରିରେ ଏହି ଯୋଜନା 20 ଲକ୍ଷ ପର୍ଯ୍ୟନ୍ତ ଲୋନ୍ ପ୍ରଦାନ କରେ। ଏବଂ ଏହାର ମୁଖ୍ୟ ଫୋକସ୍ ଯୋଉ ଅଛି, ତାହା ଛୋଟ ଛୋଟ କାରବାରୀମାନଙ୍କ ପାଇଁ ନିଜର ଆଜୀବିକା ବଢ଼ାଇବା ଲାଗି ବିନା କୌଣସି ଆର୍ଥିକ ବାଧା ସରକାରଙ୍କ ଦ୍ୱାରା ବହୁତ ଜଲ୍ଦି ଫାଇନାନ୍ସ ଉପଲବ୍ଧ କରାଇବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଅଛି। ପ୍ରଥମତଃ ଏଇ ଯୋଉ ଯୋଜନାଟି ମୁଦ୍ରା ଲୋନ୍, ତାହାର ସବୁଠୁ ବଡ଼ ସ୍ପେଶିଆଲିଟି ହେଲା ଯେ ଏହା 20 ଲକ୍ଷ ପର୍ଯ୍ୟନ୍ତ ଲୋନ୍ ଲାଗି କାର୍ଯ୍ୟକାରୀ ହେଇପାରେ। ଭିନ୍ନ ଭିନ୍ନ ଚରଣରେ 20 ଲକ୍ଷ ପର୍ଯ୍ୟନ୍ତ ଲୋନ୍ ଦିଆଯାଇପାରିବ ଏବଂ ଏହା କୌଣସି ପ୍ରପର୍ଟି ଗ୍ୟାରେଣ୍ଟି ଦରକାର ପଡ଼ିନଥାଏ, ଯେମିତି ଆମେ ଅନ୍ୟ କୌଣସି ଯୋଜନା ବା ଲୋନ୍ ନେବା ପାଇଁ ସରକାର ଠାରୁ ଚାହିଁଲେ ବା ବ୍ୟାଙ୍କ ମାନଙ୍କରୁ ଚାହିଁଲେ ଆମକୁ କିଛି ଗ୍ୟାରେଣ୍ଟି ଦେବାକୁ ପଡେ, ଏହି ଯୋଜନାରେ କୌଣସି ପ୍ରକାର ଗ୍ୟାରେଣ୍ଟି ଦେବାକୁ ପଡିନଥାଏ। ଯେମିତି ଆମେ ଗୋଟେ ଅଛି ଯେ ଫଣ୍ଡିଂ ଦ ଅନଫଣ୍ଡେଡ, ମାନେ ଯୋଉମାନଙ୍କର ଆର୍ଥିକ ମାନେ ଅନଗ୍ରସର ଅଛନ୍ତି କିନ୍ତୁ ସେମାନଙ୍କର ଆଇଡିଆଜ୍ ଅଛି, ସେମାନଙ୍କର କୌଣସି ଜୀବିକା ନିର୍ବାହ ପାଇଁ ତାଙ୍କ ପାଖରେ ଭଲ ଭଲ ଉଦ୍ୟମ ଅଛି ସେମାନଙ୍କର, କିନ୍ତୁ ତାଙ୍କ ପାଖରେ ଆର୍ଥିକ ସେତିକି ସ୍ୱଚ୍ଛଳ ନୁହନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ଏହା ପ୍ରାପ୍ତ ହୁଏ କିନ୍ତୁ ସରକାର ଏହାକୁ ଡାଇରେକ୍ଟ ଦେଇନଥାନ୍ତି, ଏହା ବ୍ୟାଙ୍କ ମାଧ୍ୟମରେ ଆସିଥାଏ ଏବଂ ଏହି ଫଣ୍ଡ ଜରିଆରେ ଲୋନ୍ର ସୁରକ୍ଷା କେନ୍ଦ୍ର ସରକାର ସୁନିଶ୍ଚିତ କରିଥାନ୍ତି। ଏହି ଯୋଜନାଟି 3ଟି ଫେଜ୍ରେ ବା 3ଟି ଚରଣରେ ଉପଲବ୍ଧ। ପ୍ରଥମ ହେଉଛି ଶିଶୁ ଉଦ୍ୟୋଗ ବା ଯୋଉମାନେ ଏକଦମ ଷ୍ଟାର୍ଟିଂରେ ପ୍ରଥମତଃ କିଛି ଆରମ୍ଭ କରିବାକୁ ଚାହାନ୍ତି, ସେମାନଙ୍କୁ ପାଖାପାଖି 50,000 ପର୍ଯ୍ୟନ୍ତର ଲୋନ୍ ଦିଆଯାଏ, ଯାହା ନୂଆ ବିଜନେସ୍ ଷ୍ଟାର୍ଟ କରିବା, ତାକୁ ଏଷ୍ଟାବ୍ଲିଶ୍ କରିବା ପାଇଁ। ତାପରେ ଆସେ ଦ୍ୱିତୀୟ ଚରଣ, ମାନେ କିଶୋର ଷ୍ଟେଜ୍ରେ ଯୋଉ ଥାନ୍ତି ଉଦ୍ୟୋଗ ପାଇଁ, ସେଟା 50,000 ରୁ 5 ଲକ୍ଷ ପର୍ଯ୍ୟନ୍ତ ପଇସା ବା ଆମର ଋଣ ଉପଲବ୍ଧ କରାଯାଇପାରେ। ତାପରେ ଆସେ ତରୁଣ ଉଦ୍ୟୋଗ, ମାନେ ଯେତେବେଳେ ଉଦ୍ୟୋଗଟି ଆଉ ଟିକେ ଉପରକୁ ଉଠିଯାଏ, ଟିକେ ଏଷ୍ଟାବ୍ଲିଶ୍ ହେଇଯାଏ ବା ଟିକେ ତାର ସ୍ଥାୟିତ୍ୱ ଆସିଯାଏ, ସେହି ସମୟରେ ତାହା 5 ଲକ୍ଷରୁ 10 ଲକ୍ଷ ଲୋନ୍ ପର୍ଯ୍ୟନ୍ତ ବ୍ୟବସାୟ ବଢ଼ାଇବା ପାଇଁ ଫଣ୍ଡ କରାଯାଏ। ବର୍ତ୍ତମାନ ନୂଆ କିଛି ଆଡ୍ ହେଇଛି ତରୁଣ ପ୍ଲସ୍, ଯାହା 10 ଲକ୍ଷରୁ 20 ଲକ୍ଷ ପର୍ଯ୍ୟନ୍ତ ଭାରତୀୟ ଉଦ୍ୟୋଗୀମାନଙ୍କୁ ଦିଆଯିବ, ଯଦ୍ୱାରା କି ସେମାନେ ତାଙ୍କର ବ୍ୟବସାୟକୁ ଆଉ ଟିକେ ଦୃଢ଼ କରିପାରିବେ। ସାଧାରଣ ଲୋନ୍ ଠାରୁ ଏହାର ଲିମିଟ୍ ଢେର ଅଧିକା ଏବଂ ବିସ୍ତୃତ। ଏହାଦ୍ୱାରା କୌଣସି ବ୍ୟକ୍ତି କୃଷି ଭିନ୍ନ ଅନ୍ୟ ସଂସାଧନ ନନ୍ ଫର୍ମ ଆକ୍ଟିଭିଟିଜ୍ ଯେପରିକି ମ୍ୟାନୁଫ୍ୟାକ୍ଚରିଂ, ଟ୍ରେଡିଂ, ଆପଣଙ୍କର ସପ୍କିପର ନହେଲେ ସର୍ଭିସ ସେକ୍ଟରରେ କାମ କରନ୍ତି, ତାଙ୍କ ପାଇଁ ବହୁତ ଉପଯୋଗୀ। ଏହାର ସୁବିଧା ହେଲା, ଏହି ଯୋଜନା ଦ୍ୱାରା ଏକ ମୁଦ୍ରା କାର୍ଡ ମଧ୍ୟ ପ୍ରଦାନ କରାଯାଏ, ଯାହା ରୂପେ କାର୍ଡ ମାନେ ଆମର ଯୋଉ ରୂପେ ଡେବିଟ୍ କାର୍ଡ ଅଛି ତାହା ପରି କାମ କରେ। ଏହା ଜରିଆରେ ବ୍ୟବସାୟୀ ନିଜର ୱାର୍କିଂ କ୍ୟାପିଟାଲର ପଇସା ନିଜ ସୁବିଧା ଏବଂ ଦରକାର ହିସାବରେ ବାହାର କରିପାରିବେ ଏବଂ ଜମା ମଧ୍ୟ କରିପାରିବେ ଏବଂ କେବଳ କେବଳ ବାହାର କରାଯାଇଥିବା ପଇସା ଉପରେ ହିଁ ଇଣ୍ଟରେଷ୍ଟ ଲାଗେ।
1: ବର୍ତ୍ତମାନ କୁହନ୍ତୁ ଯେ ଏଇ ଯୋଜନାରେ କ'ଣ ସବୁ କାର୍ଯ୍ୟ ରହିଛି?
2: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ନନ୍ ଏଗ୍ରିକଲଚରାଲ ଏବଂ ନନ୍ କର୍ପୋରେଟ ସେକ୍ଟର ଯୋଉଟା ଅଛି ତାକୁ ଆମେ ଆୟ ଉତ୍ପନ୍ନ କରିପାରୁଥିବା ସବୁଠୁ ଛୋଟ ଏବଂ କୁଟୀର ଶିଳ୍ପରେ ଥିବା ଆମର ଉଦ୍ୟମୀମାନଙ୍କ ପାଇଁ ଏହା ନିବିଷ୍ଟ ଏବଂ ଆମମାନଙ୍କର ଆଉ ରହିଛି ଯୋଉମାନେ ଅତି ବଡ଼ ବଡ଼ ବ୍ୟବସାୟୀ ବା ବ୍ୟବସାୟ ଉଦ୍ୟୋଗ। କିନ୍ତୁ ଭାରତର ଲୋକସଂଖ୍ୟା ବର୍ତ୍ତମାନ 130 କୋଟି ପାଖାପାଖି, ଏମିତି ସମୟରେ କେବଳ କୃଷି ଏବଂ ବଡ଼ ବଡ଼ ଉଦ୍ୟୋଗ ଉପରେ ନିର୍ଭର କରାଯାଇ ପାରିବନି। ବର୍ତ୍ତମାନ ଆମ ପ୍ରଧାନମନ୍ତ୍ରୀଙ୍କର ଯୋଉ ଦୂରଦୃଷ୍ଟି ଏଇ ଯୋଉ ମାମଲାରେ ରହିଛି ଯେ ଏମିତି ଏକ ଜନସାଧାରଣ ମାନଙ୍କୁ ରେଡି କରିବା ଯୋଉମାନେ କି ଛୋଟ ବ୍ୟବସାୟରେ ମଧ୍ୟ ନିଜର ଆଜୀବିକା ସେମାନେ ସଂଗ୍ରହ କରିପାରିବେ। ଦେଖନ୍ତୁ ଏଥିରେ ପ୍ରଥମେ ଆସିବ ସର୍ଭିସ ସେକ୍ଟର ବା ସେବା ଶିଳ୍ପର ଗତିବିଧି, ଯେମିତିକି ସାଲୁନ, ବିୟୁଟି ପାର୍ଲର, ସ୍ପା, ଜିମ୍, ବୁଟିକ୍ ବା ଟେଲରିଂ ସପ୍, ଫ୍ୟାବ୍ରିକ ଡିଜାଇନ୍ ହବ୍, ଏଇସବୁ ଏଇ ସର୍ଭିସ ସେକ୍ଟର ଅନ୍ତର୍ଗତ ଯାହାକି ମହିଳାମାନଙ୍କ ପାଇଁ ମଧ୍ୟ ବହୁତ ଉପଯୋଗୀ। ଡ୍ରାଇ କ୍ଲିନର୍ସ, ସାଇକେଲ ରିପେୟାର, ଆମର ଯୋଉ ବର୍ତ୍ତମାନର ଗୋଟେ ଗୋଷ୍ଠୀ ଅଛି ଯୋଉମାନେ କି ପଢା ଲିଖା ଯୁବା, ସେମାନେ ଡିଟିପି, ଫଟୋକପି ସପ୍ କିମ୍ବା କମ୍ପ୍ୟୁଟର କୋଚିଂ ସେଣ୍ଟର ଏବଂ ନର୍ମାଲ କୋଚିଂ ସେଣ୍ଟର ମଧ୍ୟ ଏ ବାବଦରେ ଚଲେଇ ପାରିବେ ଏବଂ ସ୍କିଲ ଡେଭଲପିଂ ସେଣ୍ଟର ମଧ୍ୟ ଚଲେଇ ପାରିବେ। ସର୍ଭିସ ସେକ୍ଟରକୁ ଯଦି ଆମେ ଛାଡ଼ିଦେବା ତାହେଲେ ଟ୍ରେଡିଂ ଆଉ ରିଟେଲରେ ଯେମିତି ଆମର କିରାନା ଷ୍ଟୋର ହେଲା, ଜେନେରାଲ ଷ୍ଟୋର, ରିଟେଲର, ମେଡିସିନ ସପ୍, ଫ୍ରୁଟ, ଭେଜିଟେବଲ ଏବଂ ଷ୍ଟ୍ରିଟ ଭେଣ୍ଡର୍ସ, କପଡ଼ା, ଜୋତା, ଚପଲ ଇତ୍ୟାଦି ଅନ୍ୟାନ୍ୟ ଛୋଟ ଛୋଟ ଜିନିଷ ବିକୁଥିବା ଦୋକାନଦାର ମଧ୍ୟ ଏଥିରେ ଲାଭାନ୍ୱିତ ହୋଇପାରନ୍ତି। ମ୍ୟାନୁଫ୍ୟାକ୍ଚରିଂ ଏବଂ ପ୍ରଡକ୍ସନ ୟା ପରେ ଆମେ ଦେଖିବା ବିନିର୍ମାଣ ଉଦ୍ୟୋଗରେ ସ୍ମଲ ସ୍କେଲ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ର ଛୋଟ ଛୋଟ ସ୍ତରରେ ଥିବା ନିର୍ମାଣ ଉଦ୍ୟୋଗ, କାରିଗଳ, ହସ୍ତଶିଳ୍ପ, ହ୍ୟାଣ୍ଡଲୁମ୍, ଏବେ ଆପଣ ଗୋଟେ ଜିନିଷ ଆମେ ନୋଟିସ୍ କରିପାରିବା ଯେ ସମ୍ବଲପୁରୀ ହସ୍ତତନ୍ତ, ନୂଆପାଟଣାର ଆମର ବାନ୍ଧ ବା ଅନ୍ୟ ଯେକୌଣସି ହସ୍ତଶିଳ୍ପ ଯୋଉଭଳି ମାନେ ଆମର ଲୋକପ୍ରିୟ ହୋଇପାରିଛି, ସମ୍ବଲପୁରୀ ଶାଢୀ ଆମର ପାଇଁ ଯେତିକି ଲୋକପ୍ରିୟ ହୋଇପାରିଛି ଏଇଭଳି ହ୍ୟାଣ୍ଡଲୁମ୍ ଗୁଡିକ ଏମାନେ ନେଇପାରିବେ। ଏବଂ ମେକ୍ ଇନ୍ ଇଣ୍ଡିଆ ହେଲା ଆପଣଙ୍କର, ସେଥିରେ ମଧ୍ୟ ନୂଆ ଷ୍ଟାର୍ଟଅପ୍ ଯୋଜନା ମଧ୍ୟ ଏଥିରେ ଆରମ୍ଭ କରିପାରିବେ। ପାମ୍ପଡ, ଆଚାର, ମସଲା ଉଦ୍ୟୋଗ, ଆପଣ ଆଉ ଗୋଟେ ଜିନିଷ ମୁଁ ଏଥିରେ କହିବା ରଖିବାକୁ ଚାହେଁ, ଯେମିତି ଲିଜତ ପାପଡ଼ କେବଳ କେବଳ ମହିଲା ଗୃହ ଉଦ୍ୟୋଗ ଏହାକୁ ଆରମ୍ଭ କରି ଆଜି ଏତେ ବଡ ସ୍ତରରେ ପହଞ୍ଚେଇ ପାରିଛି। ତ ବେକରି, ବିସ୍କୁଟ, ମିଷ୍ଟାନ୍ନ, ଗାର୍ମେଣ୍ଟସ, ଟେକ୍ସଟାଇଲ, କ୍ୟାଣ୍ଡେଲ, ଅଗରବତୀ ଏବଂ ଛୋଟ ସ୍ତରର ହସ୍ତଶିଳ୍ପ, ତ ଏଇ ଯୋଉ ଜିନିଷ ଗୁଡିକ ଆମର ଯୋଉ ଯୁବା ପ୍ରତିଭା ଏବଂ ନାରୀମାନଙ୍କୁ ବହୁତ ସହାୟତା କରିବ। ତାପରେ ଆମେ ଦେଖିବା ଟ୍ରାନ୍ସପୋର୍ଟ ଭେହିକଲ, ଆମର ଯୋଉ କମର୍ସିଆଲ ଟ୍ରାନ୍ସପୋର୍ଟ ରହିଛି ତା ଉପରେ ମଧ୍ୟ କେମିତି ଏହାକୁ ସାହାଯ୍ୟ କରିପାରିବ। ବାଣିଜ୍ୟିକ ଉପଯୋଗ ଲାଗି ବ୍ୟବହାର ହେଉଥିବା ବାହନ ଯେମିତି ଅଟୋ ରିକ୍ସା, ଇ ରିକ୍ସା, ମାଲବାହୀ ଛୋଟ ଛୋଟ ବାହନ, ବ୍ୟବସାୟିକ ଉପଯୋଗ ପାଇଁ ଥିବା ଟ୍ରାକ୍ଟର, ଟ୍ରଲି ଏବଂ ଟୁ ହ୍ୱିଲର, ଏବେ ଆମେ ଅନେକ ପର୍ଯ୍ୟଟନର ପ୍ରସିଦ୍ଧି ଲାଭ କରିଥିବା କ୍ଷେତ୍ରକୁ ଗଲେ ଆମେ ଦେଖିବାକୁ ପାଇବା ଯେ ଆମକୁ ରେଣ୍ଟରେ ବା ଭଡ଼ାରେ ଏମିତି ଟୁ ହ୍ୱିଲର ମିଳିଥିବ ଯୋଉଥିରେ ଆମେ ନିଜେ ମାନେ ମ୍ୟାପ୍ ଦେଇ ଆମେ ଚାରିଆଡେ ବୁଲି ଆସି ପାରୁଥିବା। ତ ଏହିସବୁ ଜିନିଷ ଗୁଡିକ ପାଇଁ ଏହି ଯୋଜନାଟି ବହୁତ ଲାଭଦାୟକ ହେଇପାରୁଛି। ତା ଛଡା ଆହୁରି ବି ଗୋଟେ ଜିନିଷ ରହିଛି ଆପଣଙ୍କର ଏଗ୍ରି ଏଲାଇଡ୍ ଆକ୍ଟିଭିଟିସ, ମାନେ ଏଇଟା ପିଓରଲି ଗୋଟେ କୃଷି ଭିତ୍ତିକ ନୁହେଁ କିନ୍ତୁ ଏଗ୍ରି ଏଲାଇଡ୍, ଯେମିତି ଆପଣଙ୍କର ଡାଇରୀ ଫାର୍ମିଂ, ପୋଲଟ୍ରି ବା କୁକୁଡ଼ା କୁକୁଡ଼ା ପାଳନ, ମହୁ ଚାଷ ଯୋଉଟା ଆମେ ବି କିପିଂ କହିପାରିବା, ମହୁ ଚାଷ, ପିସି କଲଚର, ମତ୍ସ୍ୟ ଚାଷ, ଏସବୁ ମଧ୍ୟ ଏହାର ଅନ୍ତର୍ଗତ। ଏଇ ଏଇ କ୍ଷେତ୍ରରେ ଆମେ ଚାହିଁଲେ ମୁଦ୍ରା ଯୋଜନାର ଲାଭ ଉଠେଇ ପାରିବା।
1: ତେବେ ମ୍ୟାଡମ୍, ଏଇ ଯୋଜନାଟି ଆରମ୍ଭ କରିବାର ମୂଳ ଉଦ୍ଦେଶ୍ୟ ବା ଲକ୍ଷ୍ୟ କ'ଣ ରହିଛି?
2: ଏହା ମୂଳ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ରହିଛି କେବଳ କେବଳ ଛୋଟ ଏବଂ ମଧ୍ୟମ ଧରଣର ଯୋଉ ବେପାରୀମାନେ ଅଛନ୍ତି ଯୋଉମାନଙ୍କ ପାଖରେ ପ୍ରପର ଫଣ୍ଡିଂ ନାହିଁ, କିନ୍ତୁ ସେମାନଙ୍କ ପାଖରେ ବହୁତ ଆଇଡିଆ ରହିଛି, ସେମାନଙ୍କର ଉଦ୍ୟମ ରହିଛି, ସେମାନଙ୍କର ଏଫର୍ଟସ ରହିଛି, କିନ୍ତୁ ସେମାନଙ୍କ ପାଖରେ ଫଣ୍ଡିଂ ନାହିଁ, ଯାହାକୁ ଆମେ ଫଣ୍ଡିଂ ଦ ନନ୍ ଫଣ୍ଡେଡ ଯୋଉ ଆମର ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଆମେ କହିପାରିବା ଯେ ଫଣ୍ଡିଂ ଦ ନନ୍ ଫଣ୍ଡେଡ, ମାନେ ସେଇମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଯୋଦ୍ୱାରା କି ସେମାନେ ଚାକିରି ଉପରେ ନିର୍ଭର ନ ହେଇ ବା ଅନ୍ୟ କାହା ଉପରେ ନିର୍ଭର ନ ହେଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେଇପାରିବେ, ସ୍ୱାବଲମ୍ବୀ ହେଇପାରିବେ ଏବଂ ସମାଜରେ ଏକ ସମ୍ମାନ ଲାଭ କରିପାରିବେ ଏବଂ ମାନେ ଆର୍ଥିକ ସ୍ତରରେ ସେମାନେ ନିଜକୁ ନିଜେ ଦୃଢ଼ କରିପାରିବେ, ଯେପରି ସେମାନେ ଅନ୍ୟ କାହା ଉପରେ ନିର୍ଭର କରିବେ ନାହିଁ।
1: ମ୍ୟାଡମ୍, ଏଇ ଯୋଉ ଯୋଜନାଟି ଆପଣ କହିଲେ, ଏଇ ଯୋଜନାର ଲାଭ ବା ଉପକାର ନବା ପାଇଁ ଆମ ଜନସାଧାରଣଙ୍କୁ କ'ଣ କରିବାକୁ ପଡିବ ଏଇ ମୁଦ୍ରା ଯୋଜନାରେ ସାମିଲ ହେବା ପାଇଁ?
2: ଏହି ମୁଦ୍ରା ଯୋଜନାରେ ସାମିଲ ହେବା ପାଇଁ ପ୍ରଥମତଃ ଜନସାଧାରଣଙ୍କୁ ଯେତେବେଳେ ଏହି ମୁଦ୍ରା ଯୋଜନାଟି ଆରମ୍ଭ ହେଲା, ଶୁଭାରମ୍ଭ ହେଲା, ସେତେବେଳେ ଏହା ଯଥେଷ୍ଟ ମାତ୍ରାରେ ପ୍ରଚାର ପ୍ରସାର କରାଗଲା ଯେ ଜନସାଧାରଣଙ୍କ ପାଖରେ ଏହି ଯୋଜନା ବିଷୟରେ ଜଣାଯାଉ ବର୍ତ୍ତମାନ ସୁଦ୍ଧା ବହୁତ ଲୋକ ଜାଣିନାହାନ୍ତି ଏବଂ ତାଙ୍କୁ ଆଉ ଟିକେ ଆୱେୟାର କରିବା ଆମକୁ ଜରୁରୀ। କିନ୍ତୁ ଯଦି ଆମେ ଦେଖିପାରିବା ଏବେ ଆମେ ଏହାକୁ ଅଫଲାଇନ ଅନଲାଇନ ଦୁଇଟା ସ୍ତରରେ ଆମେ ଏହାକୁ ମାନେ ନେଇପାରିବା। ଯେମିତିକି ମୁଁ ପ୍ରଥମେ ଅଫଲାଇନ କହୁଛି, ବହୁତ ଲୋକ ଆମର ଅନଲାଇନ ବିଷୟରେ ଜାଣନ୍ତିନି। ଯଦି ସେମାନେ ଚାହିଁବେ ତେବେ ଅଫଲାଇନ ସେମାନେ ନିକଟସ୍ଥ ଯେକୌଣସି ବ୍ୟାଙ୍କ କହିଲେ ଆମର ଯୋଉ ସେଣ୍ଟ୍ରାଲାଇଜଡ୍ ବ୍ୟାଙ୍କ ସେଠି ସେମାନେ ଏହା ବିଷୟରେ ଜାଣିପାରିବେ, କିମ୍ବା ଗ୍ରାମୀଣ ବ୍ୟାଙ୍କ କିମ୍ବା ଏନ୍ବିଏଫ୍ସିରୁ ଏମାନେ ଏହି ଲୋନ୍ କିପରି ନିଆଯାଇପାରିବ, ଗ୍ୟାରେଣ୍ଟି ଫ୍ରି, କୋଲାଟ୍ରାଲ ଫ୍ରି, ସେଟା ସେମାନେ ବ୍ୟାଙ୍କରେ ସେମାନେ ସବିସ୍ତୃତ ତଥ୍ୟ ପାଇପାରିବେ। ଏବଂ ଅନଲାଇନ ଯଦି ଆପଣ ଆମେ ଏ ବିଷୟରେ ଜାଣିବାକୁ ଚାହିଁବା ବା ଯୋଡ଼ି ହେବାକୁ ଚାହିଁବା, ତେବେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଗୋଟେ ଜନସମର୍ଥ ପୋର୍ଟାଲ ଅଛି, ସେଥିରେ ଆମେ ଅନଲାଇନ ଆପ୍ଲାଏ କରିପାରିବା। ଯେମିତିକି ଆଗରୁ ମୁଁ ଆପଣଙ୍କୁ କହିଛି ଯେ ଏଥିରେ ତିନୋଟି ଶ୍ରେଣୀରେ ଆମେ ପ୍ରଥମେ ଯେତେବେଳେ ଗୋଟେ ବିଜନେସ ଏଷ୍ଟାବ୍ଲିଶ କରିବାକୁ ଯିବା ସେତେବେଳେ ଆମକୁ ଶିଶୁ ଉଦ୍ୟୋଗ ବା 50,000 ପର୍ଯ୍ୟନ୍ତ ମିଳିପାରିବ ଲୋନ, ଏବଂ କିଶୋର ଉଦ୍ୟୋଗ ବା ତାକୁ କଣ୍ଟିନ୍ୟୁ କରିବା ପାଇଁ ଆମକୁ 50,000ରୁ 5 ଲକ୍ଷ ପର୍ଯ୍ୟନ୍ତ ମିଳିପାରିବ। ଏବଂ ଯେତେବେଳେ ଆମ ବିଜନେସ ଟି ଟିକେ ଏଷ୍ଟାବ୍ଲିଶ ହେଇଯାଏ ବା ତାର ସ୍ଥାୟିତ୍ୱ ଆସିଯାଏ ସେତେବେଳେ ତରୁଣ ଉଦ୍ୟୋଗ ହିସାବରେ ଆମକୁ 5 ଲକ୍ଷରୁ ଆମେ 20 ଲକ୍ଷ ପର୍ଯ୍ୟନ୍ତ ତରୁଣ ପ୍ଲସରେ ନେଇପାରିବା।
1: ମ୍ୟାଡାମ ବର୍ତ୍ତମାନ କୁହନ୍ତୁ ଯେ ଏଇ ଯୋଜନା ଦ୍ୱାରା ନାରୀମାନଙ୍କ ପାଇଁ କଣ ଉପକାର ବା କଣ ଲାଭ ରହିଛି ଏଥିରେ? କାରଣ ବିଶେଷତଃ ପ୍ରଧାନମନ୍ତ୍ରୀଙ୍କର ପ୍ରାୟତଃ ଯୋଜନା ସବୁ ନାରୀମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ, ତ ଏଥିରେ କଣ ରହିଛି?
2: ବହୁତ ବଢିଆ କଥାଟେ ଆଉ ବହୁତ ଭଲ ପ୍ରଶ୍ନଟେ ଏଇଟା, ଯେ ଏଇଟା ନାରୀମାନଙ୍କୁ କେମିତି ଉପକାର ହେଉଛି। ଆପଣଙ୍କ କଥା ଠିକ୍, ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦୂରଦୃଷ୍ଟି ରହିଛି ସେଥିରେ ନାରୀମାନଙ୍କୁ ଯୋଡ଼ିବାର କାରଣ ହେଉଛି ଏହା ଯେ 2011ର ଜନଗଣନା ଅନୁସାରେ ଭାରତର ଜନସଂଖ୍ୟାର ପାଖାପାଖି 50% ମାନେ ଅଧା ହେଉଛନ୍ତି ନାରୀ। ଯଦି ଆମେ ନାରୀମାନଙ୍କୁ କେବଳ ଗୃହକର୍ମ ଭିତରେ ଆବଦ୍ଧ ରଖାଯିବ ତେବେ ମାନେ ଭାରତର ଜନସାଧାରଣଙ୍କର ସମ୍ପୂର୍ଣ୍ଣ ଅଧା ଆର୍ଥିକ ସ୍ତରରେ କୌଣସି ଅଗ୍ରଗତି କରିପାରୁ ନାହାନ୍ତି। ଏବଂ ଆଜିର ପରିସ୍ଥିତିରେ ବିଶେଷ ପରିପ୍ରେକ୍ଷୀରେ ମୁଁ କହିବି ଯେ ନାରୀମାନେ ନିଜ ଗୋଡ଼ରେ ଛିଡ଼ା ହେବା, ସ୍ୱାବଲମ୍ବୀ ହେବା ନିଜ ପାଇଁ ବହୁତ ଜରୁରୀ। ସେମାନେ ପରିବାରରେ ସମାଜରେ ମଧ୍ୟ ନିଜର ସମ୍ମାନ ଆଣିପାରିବେ। ତେବେ ଏ ଯୋଉ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆସୁଥିବାରେ ମହିଳାମାନଙ୍କୁ ବ୍ୟବସାୟ ଜରିଆରେ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ ବହୁତ କରୁଛି। ଏଥିପାଇଁ ସେମାନେ ବ୍ୟାଙ୍କ ଏବଂ ନିଜ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଏ ବାବଦରେ ପଚାରି ପାରିବେ, କିମ୍ବା ଜନ ସହାୟତା କେନ୍ଦ୍ରରେ ମଧ୍ୟ ସେମାନେ ଅନଲାଇନ୍ ଏଥିରେ ଆପ୍ଲାଏ କରିପାରିବେ। ମୁଦ୍ରା ଯୋଜନାରେ ନାରୀମାନଙ୍କୁ ଅଧିକତମ ଯେଉଁ ରାଶି ପ୍ରଦାନ କରାଯିବ ଯେମିତି ଅନ୍ୟମାନଙ୍କୁ ପ୍ରଦାନ କରାଯାଉଛି ସେମିତି ପ୍ରଦାନ କରାଯାଇପାରିବ, ଏବଂ କିଛିଟା କଣ୍ଡିସନ୍ସ ଅଛି, ଯଦି ସେଇ କଣ୍ଡିସନ୍ସ ସେମାନେ କ୍ଲିୟର କରିବେ ତେବେ ସେମାନଙ୍କର ଇଣ୍ଟରେଷ୍ଟ ରେଟ୍ ମଧ୍ୟ ବହୁତ କମିଯିବ। ଏଥିପାଇଁ ସେମାନଙ୍କୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡିବ ନାହିଁ। ଭାବି ଦେଖନ୍ତୁ, କୌଣସି ନାରୀ ଯଦି ତାର ପରିବାରର କୌଣସି ମାନେ ନିଜ ପିତା ବା ନିଜ ଭାଇ ବା ନିଜ ସ୍ୱାମୀ କାହାଠୁ ସେ ଆର୍ଥିକ ସହାୟତା ନ ନେଇ ସରକାରଙ୍କ ସହାୟତାରେ ସେ ଯଦି ନିଜକୁ ଏଷ୍ଟାବ୍ଲିଶ କରିପାରୁଛି ତେବେ ତାଠୁ ଭଲ କଥା କଣ ହେଇପାରେ? ତେବେ ଏଇ ଯେମିତି ମୁଁ ଆପଣଙ୍କୁ ଆଗରୁ କହିଥିଲି ସର୍ଭିସ ସେକ୍ଟରରେ ଯେମିତି ଆମର ରହିଲା ନାରୀମାନେ ସାଲୁନ ବା ବିୟୁଟି ପାର୍ଲର ଦ୍ୱାରା ବା ନିଜର ଜୀବିକା ଅର୍ଜନ କରିପାରିବେ, ବୁଟିକ କରିପାରିବେ, ଟେଲରିଂ ସପ୍ ସେମାନେ ଖୋଲିପାରିବେ, ନିଜର ଯୋଉ ଝିଅମାନେ ପଢି ଲେଖିକିରି ଟିକେ ସ୍ୱାବଲମ୍ବୀ ହେବାକୁ ଚାହୁଁଛନ୍ତି ଡିଟିପି ବା ଆପଣଙ୍କର କୋଚିଂ ସେଣ୍ଟର ସେଟା ଚଲେଇ ପାରିବେ, ବା ଆପଣଙ୍କର ଆଚାର ହେଉ, ପାମ୍ପଡ ହେଉ, ମସଲା ଉଦ୍ୟୋଗ, ଯାହା ନାରୀମାନଙ୍କ ଦ୍ୱାରା ହିଁ ଚାଲିପାରୁଛି, ସେମାନେ ଆରାମରେ ଏହି କାର୍ଯ୍ୟ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଏବଂ ସ୍ମଲ ସ୍କେଲ ମାନୁଫ୍ୟାକ୍ଚରିଂ ୟୁନିଟ୍ସ ଦ୍ୱାରା ନିଜ ସମବାୟ ସମିତି ଗଢି ଆରାମରେ ଏହି କାର୍ଯ୍ୟ କରିପାରିବେ। ଗାର୍ମେଣ୍ଟସ, ଟେକ୍ସଟାଇଲ, କ୍ୟାଣ୍ଡେଲ, ଅଗରବତୀ ଏଭଳିଆ ଛୋଟ ଛୋଟ ସ୍ତରର ହସ୍ତଶିଳ୍ପ ସେମାନେ କରି ନିଜ ପାଇଁ ସ୍ୱାବଲମ୍ବୀ ବି ହେଇପାରିବେ, ନିଜ ପାଇଁ 2 ପଇସା ରୋଜଗାର କରିପାରିବେ, ପରିବାରରେ ମଧ୍ୟ ସେମାନଙ୍କର ନିଜର ଗୋଟେ ମାନେ ସ୍ଥାନ ସେମାନେ ଜାହିର କରିପାରିବେ।
1: ତେବେ ମ୍ୟାଡାମ ବର୍ତ୍ତମାନ କୁହନ୍ତୁ ଯେ ଏଇ ଯୋଜନାଟି କେଉଁ କେଉଁ ଜାଗାରେ ଏହାର କାର୍ଯ୍ୟକାରୀ ମାନେ ବେଶୀ କରାଗଲାଣି ବା କେତେ ଉପକାରୀ ସାବ୍ୟସ୍ତ ହୋଇପାରିଛି ବର୍ତ୍ତମାନ ସୁଦ୍ଧା?
2: ନିଶ୍ଚିତ ରୂପରେ ଏହା ବର୍ତ୍ତମାନ ସୁଦ୍ଧା ବହୁତ ଉପକାରୀ ସାବ୍ୟସ୍ତ ହୋଇଛି ଏବଂ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଏହା ଲାଗୁ କରାଯାଇଛି, ଏବଂ ଦେଶଭରର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଯେତିକି ପ୍ରଦେଶ ଅଛି ସବୁଠି ଏହା ଲାଗୁ କରାଯାଇଛି। କମର୍ସିଆଲ ବ୍ୟାଙ୍କରେ ମଧ୍ୟ ଆପଣ ଆମେ ଏହା ବିଷୟରେ ଆମେ ଜାଣିପାରିବା, ଆମକୁ ବ୍ୟାଙ୍କରେ ମଧ୍ୟ ଏହା ବିଷୟରେ ସାହାଯ୍ୟ କରିବେ, ଏବଂ ଏହି ଯୋଜନାଟି ଆମର ଛୋଟ ଉଦ୍ୟମୀ ଏବଂ ଯୁବା ଏବଂ ମହିଳାମାନଙ୍କ ଲାଗି ଅତ୍ୟନ୍ତ ଲାଭକାରୀ ହୋଇପାରିଛି। ଏହା ସମ୍ପୂର୍ଣ୍ଣ ଭାରତ ବର୍ଷରେ ଲାଗୁ ହେଇ ସାରିଛି। ଏ ଯୋଜନାଟି ବର୍ତ୍ତମାନ ସହରୀ ଗ୍ରାମୀଣ ଦୁଇଟି ଯାକ କ୍ଷେତ୍ରରେ ଆଉ ଯୋଉଟା ନନ୍ ଏଗ୍ରିକଲଚରାଲ ଇନକମ ଯେମିତି ବିନିର୍ମାଣ ଉଦ୍ୟୋଗ ଏସବୁରେ ମଧ୍ୟ ଆମକୁ ସାହାଯ୍ୟ କରିପାରିବ। 27 ମାର୍ଚ୍ଚ 2026 ସୁଦ୍ଧା ଏକ ରିପୋର୍ଟ ଅନୁସାରେ ଯୋଉଟା ଆମର ଦୂରଦର୍ଶନରେ ମଧ୍ୟ ପ୍ରଚାରିତ ହୋଇଥିଲା, ମିନିମମ 58 କୋଟିରୁ ଅଧିକ ଲାଭାର୍ଥୀ ଏହି ଯୋଜନାରୁ ଲାଭାନ୍ୱିତ ହୋଇସାରିଲେଣି ଏବଂ ଏହାର 98 କୋଟିରୁ ଅଧିକ ଲୋନ୍ ଏକାଉଣ୍ଟ ଖୋଲା ଯାଇ ସାରିଲାଣି। ଏହି ଲୋନ୍ ସିଧା ସରକାରଙ୍କଠୁ ନହୋଇ ବ୍ୟାଙ୍କ ଦ୍ୱାରା ଦିଆଯାଇ ପାରୁଛି। ବର୍ତ୍ତମାନ ସୁଦ୍ଧା ଲୋନ୍ ନେବା ହୋଇଛନ୍ତି, ତାଙ୍କୁ 40.07 ଲକ୍ଷ କୋଟି ଟଙ୍କା ଦିଆ ସରିଲାଣି। ସେଥିମଧ୍ୟରୁ 67% ବା 87% ମହିଳାମାନଙ୍କୁ ଦିଆଯାଇଛି। ନୂଆ ଉଦ୍ୟୋଗ ଯେଉଁମାନେ ଆରମ୍ଭ କଲେ ତାଙ୍କୁ କେବଳ କେବଳ 12 ଲକ୍ଷ କୋଟିର ସାହାଯ୍ୟ ଦିଆଯାଇଛି। ତା ସହିତ ଆମର ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କୁ 51%ର ଲୋନ୍ ଦିଆ ସରିଛି। 8 ଏପ୍ରିଲ୍ 2015ରୁ ବର୍ତ୍ତମାନ ଆମେ ଯଦି ଦେଖିବା 11 ବର୍ଷ ବିତିଗଲାଣି, ତେବେ ଏହି ଯୋଜନାର 11 ବର୍ଷ ଭିତରେ ସେ ଏତେ ସଫଳତା ଅର୍ଜନ କରିପାରିଛି। ଏବଂ ଏହି ଯୋଜନା ସ୍ୱରୋଜଗାର ସହିତ ମାନେ ବ୍ୟବସାୟୀ, ଛୋଟ ବ୍ୟବସାୟୀ ମାନଙ୍କୁ ଆଉ ଟିକେ ଉପରକୁ କିଶୋର ସ୍ତରକୁ ନେବା ଏବଂ କିଶୋରର ଯୋଉ ଶ୍ରେଣୀର ଯୋଉ ମାନଙ୍କୁ ତରୁଣ ଶ୍ରେଣୀକୁ ନେବା ଏବଂ ତରୁଣ ଶ୍ରେଣୀର ବ୍ୟବସାୟୀ ମାନଙ୍କୁ ତା ଉପରକୁ ଯାଇ ସେମାନଙ୍କୁ ସ୍ଥାୟିତ୍ୱ ଦେବାରେ, ତାଙ୍କର ସ୍ୱାବଲମ୍ବୀ କରିବାରେ, ତାଙ୍କର ବ୍ୟବସାୟରେ ସ୍ଥାୟିତ୍ୱ ଦେବାରେ ଏହା ବହୁତ ସାହାଯ୍ୟ କରିସାରିଲାଣି।
1: ଖୁବ ସୁନ୍ଦର କଥା ଗୁଡ଼ିଏ ମ୍ୟାଡମ୍ କହିଲେ। ତେବେ ମ୍ୟାଡମ୍, ଶେଷରେ ଆପଣ ଆମ ଶ୍ରୋତା ଭଉଣୀ ମାନଙ୍କୁ ଏଇ ମୁଦ୍ରା ଯୋଜନାକୁ ନେଇକି କଣ କହିବାକୁ ଚାହିଁବେ ଆପଣଙ୍କ ମତରେ?
2: ମୋ ମତରେ ଶ୍ରୋତା ଭଉଣୀ ମାନଙ୍କୁ ଏହା କହିପାରିବି ଯେ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଅଧିକାର ନାରୀମାନଙ୍କର ମଧ୍ୟ ରହିଛି। ପରିବାରରେ ଆମର ଯୋଗଦାନ ପୁରୁଷମାନଙ୍କଠୁ କମ୍ ନୁହେଁ, ନାରୀମାନଙ୍କର ଯୋଗଦାନ ପରିବାରରେ ଏତେ ଥାଏ ଯେ ନାରୀଟିଏ ଚାହିଁଲେ ସେହି ପରିବାରଟି ହସ ଖୁସିରେ ରହିପାରେ ଏବଂ ନାରୀଟିଏ ଚାହିଁଲେ ସେହି ପରିବାରଟି ଅକାଳରେ ଭାଙ୍ଗିଯାଏ। ଏଣୁ ଆମେ ଯଦି ଆମ ପରିବାରକୁ ସାମାଜିକ ମାନସିକ ସ୍ତରରେ ଯେମିତି ସୁରକ୍ଷା ଦଉଛୁ, ଯଦି ଆର୍ଥିକ ରୂପରେ ମଧ୍ୟ ନିଜକୁ ସ୍ୱାବଲମ୍ବୀ କରିକି ପରିବାରକୁ ଟିକେ ଆର୍ଥିକ ରୂପରେ ଆମେ ସାହାଯ୍ୟ କରିପାରିବା, ତେବେ ତାହା ଅତି ସୁନ୍ଦର ପ୍ରୟାସ। ଏବଂ ଆବଶ୍ୟକ ସ୍ତରରେ ଏହି ମୁଦ୍ରା ଲୋନ୍ ଆପଣମାନଙ୍କୁ ଆରାମରେ ମିଳିଯାଇପାରିବ। ଆପଣ ଅନଲାଇନ୍ ବା ଅଫଲାଇନ୍ ଏହା ପାଇଁ ଆବଶ୍ୟକ ସ୍ତରରେ ଆପଣଙ୍କୁ ସାହାଯ୍ୟ ମଧ୍ୟ ଯୋଗାଇ ଦେଇପାରିବ। ଭିନ୍ନ ଭିନ୍ନ ବ୍ୟାଙ୍କରେ ଏଇ ବାବଦରେ ନେଇକି ବ୍ୟାଙ୍କରେ ଅଲଗା ଅଲଗା ଲୋକମାନେ ଅଛନ୍ତି ଯେଉଁମାନେ କି ଆପଣଙ୍କୁ ଏଇ ଦିଗରେ ଆଉ ପାଦେ ଆଗେଇ ନେବେ ଏବଂ ଆପଣଙ୍କୁ ଲୋନ୍ ପ୍ରୋଭାଇଡ୍ କରାଯାଇପାରିବ। ଘରର ଆର୍ଥିକ ସହାୟତା ଆପଣ କାହାଠୁ ନେବାର ଆବଶ୍ୟକତା ନାହିଁ, ବରଂ ଆପଣ ଏଥିରେ ନିଜେ ସ୍ୱାବଲମ୍ବୀ ହେବା ସହିତ ସହିତ ଘରକୁ ଆର୍ଥିକ ରୂପରେ ସହାୟକତା ଦେଇପାରିବେ। ସମାଜରେ ଆପଣଙ୍କର ସମ୍ମାନ ବଢିବା ଥୟ ଏହା ଆପଣଙ୍କର ଜୀବନରେ ଆଶାର ନୂଆ କିରଣ ନିଶ୍ଚିତ ଭାବରେ ଆଣିପାରିବ। ଶ୍ରୋତା ଭଉଣୀ,
1: ଖୁବ ସୁନ୍ଦର ମ୍ୟାଡମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଆମ ନାରୀ ମହଲ ତରଫରୁ ଅନେକ ଅନେକ ଧନ୍ୟବାଦ।
2: ଧନ୍ୟବାଦ।

ତେବେ ଶ୍ରୋତା ଭଉଣୀ, ଶୁଣିଲେ ତ ଏହି ମୁଦ୍ରା ଯୋଜନା ଦ୍ୱାରା ଆମ ସମାଜରେ କେତେ ଉନ୍ନତି ହୋଇପାରୁଛି, ବିଶେଷ କରି ଯୁବପିଢ଼ିଙ୍କୁ ନୂଆ ଆଶା ଓ ରୋଜଗାରର ସୁଯୋଗ ଦେଇପାରୁଛି। ଆମେ ସମସ୍ତେ ଏହି ଯୋଜନା ବିଷୟରେ ସଚେତନ ହୋଇ ତାହାର ଲାଭ ନେବା ଉଚିତ। ଏହାଦ୍ୱାରା ଦେଶ ଆହୁରି ଶକ୍ତିଶାଳୀ ଓ ଆତ୍ମନିର୍ଭର ହୋଇପାରିବ। ଏହିପରି ଭାବେ ପ୍ରଧାନମନ୍ତ୍ରୀଙ୍କ ଏହିଭଳି ଅନେକ ଯୋଜନାମାନ ଆମ ସମାଜ ଓ ଦେଶର ଉନ୍ନତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶ୍ରୋତା ଭଉଣୀ, ସମୟ ଏକ ଅମୂଲ୍ୟ ସମ୍ପଦ, ଏହା କାହାକୁ ଅପେକ୍ଷା କରେ ନାହିଁ। ଏହାର ମୂଲ୍ୟ ବୁଝି ଏହାକୁ ସଦୁପଯୋଗ କରିବା ନିହାତି ଆବଶ୍ୟକ। ସେଥିପାଇଁ ବର୍ତ୍ତମାନର ଏହି ଦ୍ରୁତ ଗତିରେ ଚାଲିଥିବା ଜୀବନଶୈଳୀରେ ନାରୀମାନେ ମଧ୍ୟ ନିଜର ନୀତିଦିନର କାର୍ଯ୍ୟକଳାପକୁ ଶେଷ କରି ବଳକା ସମୟକୁ ନଷ୍ଟ ନକରି କିଛି ଛୋଟ ବଡ଼ ବ୍ୟବସାୟ କରି ନିଜ ପରିବାର ଚଳାଇବାରେ ସହଯୋଗ କରିବା ଉଚିତ। କାରଣ ଶ୍ରୋତା ଭଉଣୀ, କଥାରେ ଅଛି, ବସିବା ଠାରୁ କାଶିବା ଭଲ, ଅର୍ଥାତ୍ ଘରେ କିଛି ସମୟ ଖାଲି ବସିବା ଠାରୁ କିଛି ଭଲ କାମ କରିବା ଆବଶ୍ୟକ। ଯେମିତିକି ଘରେ ରହି ମଧ୍ୟ ଅନଲାଇନ୍ କାମ କରି ବ୍ୟବସାୟ କରିପାରିବେ, ନଚେତ୍ ଘରେ ରହି ଆଚାର, ପାମ୍ପଡ଼, ବଡ଼ି, ଆରିସା ପିଠା କିମ୍ବା ଘରୋଇ ମସଲା ତିଆରି କରିବା, ଏହିଭଳି ଅନେକ କିଛି କାମ କରି ରୋଜଗାରକ୍ଷମ ହୋଇପାରିବେ। କାରଣ ବର୍ତ୍ତମାନ ଆମର ଭାରତ ସରକାର ମଧ୍ୟ ନାରୀମାନଙ୍କୁ ରୋଜଗାରକ୍ଷମ କରାଇବା ଏବଂ ଶିକ୍ଷିତ କରାଇବା ପାଇଁ ବିଭିନ୍ନ ଯୋଜନାମାନ ଆରମ୍ଭ କରିଛନ୍ତି। ତେଣୁକରି ଭଉଣୀମାନେ, ଆସନ୍ତୁ ଆତ୍ମନିର୍ଭରଶୀଳ ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା।

ତେବେ ଶ୍ରୋତା ଭଉଣୀ, ଆଜିର ସମୟ ତ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ଆସିବା ଆଉ ଏକ ନୂତନ ଆଲୋଚନାକୁ ନେଇକି। ଏବେ ଆପଣଙ୍କ ରେଡ଼ିଓ ସାଥିକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ଶୁଣିଲେ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। ଆଜିଥିରେ ଶୁଣୁଥିଲେ ମୁଦ୍ରା ଯୋଜନାର ବିଶେଷତ୍ୱ ସମ୍ପର୍କରେ ଆଲୋଚନା। ଆଲୋଚନା କରିଥିଲେ ଶିକ୍ଷୟତ୍ରୀ ତୃପ୍ତିମୟୀ ଦ୍ୱିବେଦୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ସୌମ୍ୟଶ୍ରୀ ମହାନ୍ତି। ଆକାଶବାଣୀ ରାଉରକେଲା। ଶ୍ରୋତବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି 23 ତାରିଖ ଶନିବାର ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆଗାମୀକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀ ରାମଚରିତ ମାନସର ଆଗାମୀକାଲି ପ୍ରଚାର କରିବୁ 172ତମ ଭାଗ ସକାଳ 6:35। ସକାଳ 7:25 ପ୍ରଥମେ ଶୁଣିବେ ବିକଶିତ ସହର ସମ୍ପର୍କରେ, ପରେ ପରେ ରହିଛି ଓଡ଼ିଆ ଭକ୍ତି ଆଲବମ୍ ଗୀତ। ସକାଳ 8:30 ରହିଛି କେତୋଟି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ତାନସେନ ସିଂ ଏବଂ ଶିଶିରା ଦାସଙ୍କ କଣ୍ଠରେ। 8:45 ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଆଗାମୀକାଲି ପ୍ରଚାର କରିବୁ ସାଦ୍ରୀ ଗୀତ, ପରିବେଷଣ କରିଛନ୍ତି ଶିବନାରାୟଣ ସିଂ ଓ ସାଥୀ। ପୂର୍ବାହ୍ନ 9:00 ଅପରାହ୍ନ 5:00 ଯାଏ ଶୁଣିପାରିବେ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ ପୂର୍ବାହ୍ନ 10:00 ପ୍ରଚାର କରିବୁ ଆପଣମାନଙ୍କ ଫୋନ୍ କଲ୍ ଏବଂ ମନପସନ୍ଦର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ହେଲୋ ରାଉରକେଲା। ପୂର୍ବାହ୍ନ 11:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। 12:30 ଶୁଣିପାରିବେ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହାଛଡ଼ା ଅପରାହ୍ନ 5:00 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। 5:20 ଶ୍ରୀମଦ୍ ଭାଗବତର 403ତମ ଭାଗ। 5:30 ଶୁଣିବେ କାର୍ଯ୍ୟକ୍ରମ ଶିଳ୍ପ ଜଗତ। ସନ୍ଧ୍ୟା 6:10 ଏବଂ 6:30 ରହିଛି କେତୋଟି ଦେଶାତ୍ମବୋଧକ ସଙ୍ଗୀତ। ରାତି 7:25 ଆଗାମୀକାଲି ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଭଦ୍ରକ ଜିଲ୍ଲାର ହାଲଚାଲ। ଆଗାମୀକାଲି ରାତି 8:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 7:30 ରହିଛି କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:15 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10:00 ଗୀତ ଓ ଗଜଲ କାର୍ଯ୍ୟକ୍ରମରେ ଆଗାମୀକାଲି ଶୁଣିବେ ହରିହରନଙ୍କ କଣ୍ଠରେ କେତୋଟି ଗଜଲ ଏବଂ ରାତି 10:30 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ପରିବେଷଣ କରିଛନ୍ତି ଘନଶ୍ୟାମ ସା ଓ ସାଥୀ। ପରିଶେଷରେ ଆଗାମୀକାଲି ମଧ୍ୟ ରାତି 11:00 ରହିଛି ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ବର୍ତ୍ତମାନ ଆସନ୍ତୁ ଶୁଣିବା ଛାନ୍ଦ। ପ୍ରଥମ ଛାନ୍ଦଟିକୁ କଣ୍ଠଦାନ କରିଛନ୍ତି ଆଶାଲତା ଷଡ଼ଙ୍ଗୀ, ରଚନା ଅଭିମନ୍ୟୁ ସାମନ୍ତ ସିଂହାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଛାନ୍ଦ, କଣ୍ଠଦାନ କରିଥିଲେ ଦେବଯାନୀ ମିଶ୍ର। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47 କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ 11:15 ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା 18 ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦକ୍ଷତା, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ FFFAIର 6ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର $5 ଟ୍ରିଲିୟନ୍ ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଶିଳ୍ପ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ଅନିଲ ସିଂ ଏବଂ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାକୁ ସାକାର କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକର ସମନ୍ୱିତ ଭୂମିକା, ଓଡ଼ିଶାର ଅଭିବୃଦ୍ଧି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବ ବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ 4 ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜୈବ ବିବିଧତାର ରକ୍ଷକ ଓ 2 ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଦୈତାପତି ନିଯୋଗ ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା ଭିଡ଼ ନିୟନ୍ତ୍ରଣ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ଼ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ୍ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଡିହ ପଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ 2-ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖବର ସଂକ୍ଷେପରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5 ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157 ଜନଜାତି ବହୁଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ओडिशा के ऊपर हाईएस्ट मैक्सिमम टेम्परेचर 45.5 डिग्री सेल्सियस झारसुगुड़ा स्टेशन से दर्ज की गई है। ओडिशा के ऊपर झारसुगुड़ा, सांबलपुर और खुर्दा डिस्ट्रिक्ट्स के आइसोलेटेड प्लेसेस से हीटवेव कंडीशन रियलाइज।
0: मुख्य संवाद पुणि थरे, देशव्यापी 47 स्थान में आसंताकाल रोजगार मेला 51,000 रु ऊर्ध्व नवनिजुक्त निजुक्तिपत्र बंटन करेंगे प्रधानमंत्री। ओडिशा पूर्व भारत एक प्रमुख परिवहन और सामुद्रिक केन्द्र भाव उभा होइछि कहिले राज्यपाल। एवं राज्य में आसंता 4 दिन पर्यंत जारी रहिब ग्रीष्म प्रवाह। आंचलिक संवाद आज इतिक।
2: आपण कार्यक्रम शुणुंट आकाशवाणी कटक केन्द्र।
3: आजिर प्रसंग, वैश्विक प्रभाव पर आंचलिक स्तर में कार्य करिबा। आलेख्य आंचलिक संवाद विभाग उपस्थापन आशुतोष पति। विश्व समुदाय को प्राकृतिक जगत सहित अंगांगी भावे पुनः संजोगीकरण करने को चाहिले जैविक संपदर सुरक्षा और संरक्षण जरूरी। जलवायु परिवर्तनर कुप्रभाव, प्राकृतिक विपर्यय, सहरीकरण प्रभाव, वनाग्निर प्रादुर्भाव, खणि खनन जगू परिवेश प्रदूषण आदि कुप्रभावगुड़िक संपर्क में सचेतनता वृद्धि लक्ष्य नहीं आज आंतर्जातिक जैव विविधता दिवस पालन कर 2006 मसीह प्रत्येक वर्ष यह दिवस पालित हो आसुच्छ। चलित बर्षर बार्ता रही वैश्विक प्रभाव पर आंचलिक स्तर में कार्य करने, जैव विविधता लक्ष्य हासिल निरंतर विकास एवं ए दिगरे प्रयास को जारी रखा उपरे चलित बर्षर बार्ता सूचाई। जीवजगत को अक्षुण्ण रखार आवश्यकता, यार संरक्षण एवं अग्राधिकार भित्तिर समुचित पदक्षेप ग्रहण करवा यह दिवस पालन मुख्य उद्देश्य। जैव विविधता वायुमंडल में अम्लजान भरी थाए, उद्भिद प्राणी एवं अणुजीव गुड़िकर सुरक्षा दिगरे जैव विविधता विशेष भूमिका ग्रहण करिथाए। जलवायु परिवर्तन, तापमात्रा वृद्धि, परिवेश प्रदूषण, बासोपयोगी स्थानर अभाव, गच्छ कटा भली अनेक प्रसंग जैव विविधता सुरक्षा रे बाधा सृष्टि करुछि। फलस्वरूप प्रत्येक वर्ष किछि प्राणी एवं उद्भिद पृथ्वी पृष्ठरु लुप्त हो जाउछन्ति। आधुनिक समाज गठन लक्ष्य नहीं बर्तमान जो सब कार्य चली निरीक्षण कले जमापड़े परेश उन्नत होगा बदल विनाश आड़क गति कर एक आकलन अनुजाई भारत उभय उद्वेगजनक जैव विविधतार आह्वान और आशाप्रद सुजोगर सम्मुखीन हो। विश्वर सर्वाधिक जनबहुल अंचल मध्य अंतर्भुक्त भारत जनसंख्यार सांद्रता द्वारा यार जैव विविधता समृद्धता क्रमशः चापग्रस्त और विपदसंकु अवस्था उपनीत हो। वर्धित सहरीकरण, द्रुत शिल्पायन, भित्तिभूमि विकास उद्देश्य भूमिर रूपांतरण एभली परिस्थितिर कारण भाव ग्रहण कराद्वारा प्राकृतिक बासस्थल नष्ट सहित परिसंस्था विखंडित होउछि। जैव विविधतापाई यह विपद सृष्टि कारण होउछि। निरंतर विकास को समर्थन करुवा नियम प्रणयन, संरक्षण पर आवश्यक पांठिर आवंटन एवं दक्ष संरक्षण पदक्षेप को प्रोत्साहन प्रदान करुवा नीति एथपाई अत्यंत महत्वपूर्ण। विश्वरे चिन्हट होइतिबा 17 महाजैव विविधता राष्ट्रगुड़िक मध्यरे भारत अन्यतम। भारत विभिन्न परिवेशगत अवस्थिति जंगल, तृणभूमि, आर्द्रभूमि, मरुभूमि एवं उपकूल तथा सामुद्रिक परिसंस्था परी प्राकृतिक बासस्थल बहुविध जातिर उद्भिद और जीवजंतु उपलब्ध अछन्ति। एपरिक विश्व लिपिबद्ध होता जीवजगत गुड़िक मध्य स्तन्यपायी जातिर 8.58%, पक्षीजातिर 13.66%, सरीसृप जातिर 7.91%, उभयचर जातिर 4.66%, मत्स्य जातिर 11.72%, उद्भिद जातिर 11.8% भारत में रही। अन्य राष्ट्र एते संख्यक जैव विविधता उपलब्ध हुवंती नहीं, तेणु यह विविधता को आम जीवन एवं परवर्ती पीढ़ी संरक्षित रखिबार आवश्यकता रही। ए दिगरे सरकार पक्षर बहुविध पदक्षेप ग्रहण कर वन्यजंतु अभयारण्य, जातीय उद्यान, संरक्षित जैवमंडल, सामुद्रिक संरक्षित अंचल आदि विभिन्न वर्ग में 1,500 अधिक संरक्षित अंचल स्थापन अंतर्भुक्त। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ନିୟୁତ ପ୍ରଜାତି ମଧ୍ୟରୁ 10 ଲକ୍ଷ ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ୍ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।
2: ଆଜିର ପ୍ରସଙ୍ଗରେ ଶୁଣିଲେ ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଶୁତୋଷ ପତି।
4: ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏ ବିଜ୍ଞାପନା।

0: आकाशवाणी संबलपुर आंचलिक खबर पढ़ुचन अतीश कुमार शतपथी जुहार पहला मुख्य खबर। प्रधानमंत्री नरेंद्र मोदी आबा केल रोजगार मेलाती बांटिबे 51,000 नवका नियुक्ति पत्र। रथयात्रा के श्रृंखलित भावे करबार लागि आईन मंत्री अध्यक्षता हेला समीक्षा बैठक। खाद्य सुरक्षा क्षेत्रती गोटे वैप्लविक पदक्षेप भावे झारसुगुड़ान लोकार्पित हेला अन्नपूर्ति ग्रैंड एटीएम आउर ओडिशा आउ तार पाखर इलाका उपरे सक्रिय रहिछि गोटे घूर्णी बलय। एथर पूरा खबर। प्रधानमंत्री नरेंद्र मोदी आबाके लाभासी जरिए 19 नंबर रोजगार मेलाथी केन्द्र सरकार भिन्न भिन्न विभाग आउ संस्थान नुआकर नियुक्ति पाई 51,000 नौतका जुआन पिला टुकेल को नियुक्ति पत्र बांटिबे। इ अवसर प्रधानमंत्री उपस्थित थिबार नियुक्ति पाई पिला टुकेल को भिल संबोधन करबे। देशर 47 जगान रोजगार मेला आयोजन कर बेले समलपुर गंगाधर मेहर विश्वविद्यालय प्रेक्षाण रोजगार मेला आयोजन कर इन जन दीजिए एब तक देशे आयोजित होता 18 रोजगार मेला जरिया पखापाखि 12,00,000 निजुक्ति पत्र बंटा जा सरी। भुवनेश्वर लोकसभा भवन आज मुख्यमंत्री मोहन चरण माझी को भारतीय शिल्प महासंघ सीआईआई ओडिशा चैप्टर अध्यक्ष अनिल सिंह और उपाध्यक्ष मणिकांत नायक सौजन्यमूलक साक्षात कर सीआईआई पूर्वांचल परिषद सम्मेलन आयोजन के लेकर बैठक की आलोचना हो सम्मेलन की ओडिशा सहित बिहार पश्चिमबंग छत्तीसगढ़ और झारखंड प्रतिनिधि जोगदेवे। प्रधानमंत्री पूर्वोदय परिकल्पना थी राज्य मानकर समन्वित भूमिका ओडिशार अभिवृद्धि आउ भविष्य योजना के नहीं करी मुख्यमंत्री निजर दृष्टिकोण उपस्थापन करबे। देशे मातृभाषा आधारित शिक्षार आवश्यकता रही है केन्द्र शिक्षामंत्री धर्मेन्द्र प्रधान कहीछन। नुआ दिल्ली गोटे सम्मेलन थी जोग देकर श्री प्रधान कहीछन आज आवश्यकता के नजरटी रखिकर नूतन जातीय शिक्षानीतिर परिकल्पना कर नवसृजन प्रजुक्ति विद्या अनुसंधान के जोर दि जाए 2047 तक विकसित भारत गठन करबार के हेले दासत्वर मानसिकता त्याग करबार के पड़वा बोली श्री प्रधान कहीछन। पुरीन महाप्रभु श्रीजगन्नाथ रथयात्रा के नहींकर राज्य अतिथि भवन आईन मंत्री पृथ्वीराज हरिचंदन अध्यक्षता गोटे समीक्षा बैठक हो जाए। स्नणयात्रा नीलाद्रि विजेत सब उत्सव के श्रृंखलित भाव आयोजन करबार उपरे मंत्री जोर दे
1: प्रतिवर्ष गोटे आलोचना एभलिया भावे हुए समस्ते समस्त विभिन्न प्रकार जो मत दे कौन कले ठाकुर रथयात्रा एवं विभिन्न स्नान यात्रा आरंभ करी पूरा नीलाद्रि विजय पर्यंत समस्त काम सुरखुरी हम भलरे हम एवं जो भक्त मैंने लक्ष लक्ष संख्यार आसुंच दर्शन करने को समय भितर से मानी सुगम हम दर्शन ये सब कथा को आधार करनेक गुड़ी आलोचना चर्चा हो एवं तारी आधार रे विभिन्न वरिष्ठ दैतापति माने जो सब परामर्श देइछंती से परामर्श को आधार करी आम माने से अनुजाई जो कार्यक्रम हम ताकू निष्पत्ति नौछु एवं निर्घंट से अनुसार स्थिर होछु।
0: बैठक थी श्रीमंदिर प्रशासन पुरी जिला प्रशासन पुलिस आउ दैतापति नियोग प्रतिनिधि माने उपस्थित थिले। पहंडी रथघीचा भीड़ नियंत्रण सुरक्षा भक्त मंकर सुविधा आउ नीति निर्घटन के नहींकर आक्तुरा सूचना बाबदे बैठक थी आलोचना हो। निर्वाचन आयोग 10 राज्य 24 राज्यसभा आसन लगे निर्वाचन सूची घोषणा कर आंध्रप्रदेश गुजरात कर्णाटक 4 लेखे आसन लगे निर्वाचन होवार के थिवार बेले राजस्थान और मध्यप्रदेश 3 लेखा झारखंड 2 मणिपुर मेघालय अरुणाचल प्रदेश और मिजोराम 1 लेखा आसन लगे निर्वाचन होगा। एबा मास 1 निर्वाचन लगे विज्ञप्ति जारी करा जिबा आउ जून 18 दरकार हेले भोट ग्रहण करा जिबा सेई दिन भोट कंतिभिल करा जिबा। ओडिशा जैव विविधता बोर्ड तरफ भुवनेश्वर लोकसभा भवन स्टेट कन्वोकेशन सेंटर राज्यस्तरीय अंतर्जातीय जैव विविधता दिवस पालित हो जाए। स्थानीय पदक्षेपर विश्वस्तरीय प्रभाव विषयवस्तु के नहींकर यह दिवस पालन करा कार्यक्रम की जंगल और परिवेश मंत्री गणेश राम सिंह खुंटिया मुख्य अतिथि भाव जोग देकर जैव विविधता क्षेत्रती ओडिशा देशर गोटे आगधाड़ी राज्य भाव परिचित हो कार्यक्रम थी जैव विविधता संरक्षण थी उल्लेखनीय अवदान लगी 8 को जैव विविधतार रक्षक आउ 2 को जैव विविधतार विजेता सम्मान थी सम्मानित कर अवसर 4 प्रमुख पुस्तक आउ रिपोर्ट भिल उन्मोचन कर खबर सुनुछन आकाशवाणी संबलपुर केन्द्र नो। ଖାଦ୍ୟ ସୁରକ୍ଷା କ୍ଷେତ୍ରଟି ଗୋଟିଏ ବୈପ୍ଲବିକ ପଦକ୍ଷେପ ଭାବେ ଓଡ଼ିଶା ସରକାର ଆଉ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗ ଥି ଝାରସୁଗୁଡ଼ାନ ଏଚ୍ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ ହୋଇଛି। ଏଇଟା ଓଡ଼ିଶାର 2 ନମ୍ବର ଆଉ ଦେଶର 3 ନମ୍ବର ଗ୍ରେନ୍ ଏଟିଏମ୍ ଏ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଉ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ରହିକରି ତାକୁ ଉଦ୍ଘାଟନ କରିଛନ୍। ଏ ଅତ୍ୟାଧୁନିକ ବ୍ୟବସ୍ଥା ଜରିଆ ହିତାଧିକାରୀମାନେ ବାୟୋମେଟ୍ରିକ୍ ପ୍ରମାଣୀକରଣ ଉତରୁ ଖାଲି 40 ସେକେଣ୍ଡ ଥି 25 କେଜି ତ ଖାଦ୍ୟ ଶସ୍ୟ ପାଇପାରିବେ। ରାଜ୍ୟର ଫି ଜିଲ୍ଲା ଓ ବ୍ଲକ ସ୍ତର ନଇ ସେବା ଉପଲବ୍ଧ କରିବାର ଯୋଜନା ରହିଛି। ଆଉ ଏବା ଦିନେ ରାଇଜେ ଆଉ 5ଟା ଗ୍ରେନ୍ ଏଟିଏମ୍ ସ୍ଥାପନା କରାଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ଏଚ୍ କଟାପାଲେନ ଥିବାର ହକି ଷ୍ଟାଡିୟମ୍ ଏଚ୍ ପରିଦର୍ଶନ କରିଛନ୍। ଷ୍ଟାଡିୟମ୍ର ଚାଲିଥିବାର ଟର୍ଫ ତିଆରି କାମର ଅଗ୍ରଗତି ବାବଦେ ଭିଲ୍ ସମୀକ୍ଷା କରିଥିଲେ। ଷ୍ଟାଡିୟମ୍ର ଖେଳାଳିମାନଙ୍କର ଲାଗି ସୁବିଧା ସୁଯୋଗ ବଢ଼ାବାର ଲାଗି ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଆନ୍ତଃରାଜ୍ୟ ସ୍କୁଲ ହକି ପ୍ରତିଯୋଗିତା ଥି ଓଡ଼ିଶା ତରଫ ଖେଳିଥିବାର 14 ବର୍ଷର ବର୍ଗର ସାହିତ ନାୟକ ଆଉ 16 ବର୍ଷର ବର୍ଗର ବିବେକ ନାୟକଙ୍କୁ ମନ୍ତ୍ରୀ ଅଭିନନ୍ଦନ ଜଣାବାର ସହିତ ରାଜ୍ୟ ଆଉ ଦେଶ ଲାଗି ଖେଳିକରି ଜିଲ୍ଲାର ନାଁ ରଖବାରକେ ଉତ୍ସାହିତ କରିଛନ୍। ସମ୍ବଲପୁରର ଡାଲୁଆ ଧାନଗିନାକେ ନେଇକରି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ଅଧ୍ୟକ୍ଷତାତି ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାନ ଏତେବେଳେ ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ଘିନା ଯାଇଛେ। ଏବା ଦିନେ ବିଲ୍ ଧାରି ସମୟ ଭିତରେ ଚାଷୀମାନଙ୍କନୁ ଧାନ ଘିନାଯିବ ବୋଲି ମନ୍ତ୍ରୀ କହିଛନ୍। ଏତାର ସହିତ ମୁଖ୍ୟମନ୍ତ୍ରୀଙ୍କନୁ ଖାସ୍ ନିର୍ଦ୍ଦେଶ ଅନାଯାଇକରି ତଲିଆ ଜମିନ୍ତି ଚାଷ ହେଉଥିବାର ଧାନକେ ବିଲ୍ ଘିନାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
2: ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା କାରଣରୁ ତାର ଯେଉଁ ଦାୟିତ୍ୱ ବହୁତ ଅଧିକ ଅଛି, ତେଣୁ ସମସ୍ତଙ୍କ ସହିତ ଆଲୋଚନା ବିଲୋଚନା କରିକି ତାହା କରାହେବ। ତେଣୁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମେ ଏ ଅଞ୍ଚଳର ବିକାଶ କରିବୁ।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET June 21 ବଦଳେ 28 ଦିନ ହେବା ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। OTET ପହିଲା ବିଷୟ ସକାଳ 9 ରୁ 11:30 ତକ୍ ଆଉ 2 ନମ୍ବର ବିଷୟ ଲାଗି ଉପରବେଲା 2 ରୁ 4:30 ତକ୍ ପରୀକ୍ଷା ହେବା। June 17 ପରିଷଦର ୱେବସାଇଟ୍ ଥି ଆଡମିଟ୍ କାର୍ଡ଼ ମିଳିବା ବୋଲି ସୂଚନା ଦିଆଯାଇଛି। ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇକରି 2 ଦିନିଆ ଦିଗ୍ଦର୍ଶନ ଓ ସମୀକ୍ଷା ବୈଠକ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହିତ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ଦେଇଛନ୍। କାର୍ଯ୍ୟକ୍ରମଟି 6ଟା କ୍ରୀଡ଼ା, ଯୋଗାସନ, ଟାଇକାଣ୍ଡୋ, ସଫ୍ଟବଲ୍, ଉଷୁ, ସାଇକେଲିଂ ଆଉ ସ୍କେଟିଂ ଖେଳର ପ୍ରଶିକ୍ଷକମାନେ ଯୋଗ ଦେଇକରି ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ତାଲିମ ଦେଇଥିଲେ। ଗଲାକାଲିନ ହୋଇଥିବାର ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମଟି ଓଡ଼ିଶାର 30ଟା ଜିଲ୍ଲାର ଶାରୀରିକ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକବାର ବାବଦେ ଗୋଟିଏ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଏ ବାବଦେ ରହିଥିବାର ସରକାରୀ ଆଇନ ଦାୟିତ୍ୱ ଆଉ ଜନସଚେତନତା ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ବରଗଡ଼ ଜିଲ୍ଲା ସହେଲା ବ୍ଲକ ସମ୍ମିଳନୀ କକ୍ଷନ ଜନଜାତି ଗରିମା ଅଭିଯାନ ଅଧୀନଥି ଜିଲ୍ଲାସ୍ତରୀୟ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପେହେଲେ କାର୍ଯ୍ୟକ୍ରମ ମୂଲ ହୋଇଛି। କେନ୍ଦ୍ର ସରକାରଙ୍କର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆଉ ରାଜ୍ୟ ଅନୁସୂଚିତ ଜାତି ଆଉ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶ ଥି ଗଲା 18 ତାରିଖରୁ 25 ତାରିଖ ତକ୍ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନଥି ଇଟା ଚାଲ୍ବା। ଜିଲ୍ଲାର 157ଟା ଜନଜାତି ବହୁଳ ଗାଁ ରହୁଥିବାର ଆଦିବାସୀମାନଙ୍କର ପାଶେ ସରକାରୀ ଯୋଜନାମାନଙ୍କର ସୁବିଧା ପହଞ୍ଚାବାରଟା ଇତାର ଲକ୍ଷ୍ୟ ଏ। ରାଜ୍ୟ ଅଂଶୁଘାତ ଲାଗି ହେଉଥିବାର ମୃତ୍ୟୁ ସଂଖ୍ୟା 3 ପହଞ୍ଚିଛେ। ବଲାଙ୍ଗୀର, ସୁନ୍ଦରଗଡ଼ ଆଉ ସୁବର୍ଣ୍ଣପୁର ଜିଲ୍ଲାର ଜନଲେଖା ବ୍ୟକ୍ତିଙ୍କର ଜୀବନ ଯାଇଥିବାର ଉପସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଯୁକ୍ତ 2 ବୋର୍ଡ ପରୀକ୍ଷାର ଉତ୍ତର ଖାତର ସ୍କାନ୍ ଫଟୋକପି ଲାଗି ଶେଷ ତାରିଖକୁ ଆଉ ଗୋଟିଏ ଦିନ ବଢ଼େଇକରି 24 ତାରିଖ ତକ୍ କରିଛେ। ଆଗନୁ ଏତାର ଶେଷ ସମୟ ଏବା କାଲି ତକ୍ ଥିଲା। ସ୍କାନ୍ କପି ମିଳିବାର ଉତରୁ ଛାତ୍ରଛାତ୍ରୀମାନେ ପୁନଃ ମୂଲ୍ୟାଙ୍କନ ଆଉ ଭେରିଫିକେସନ୍ ଲାଗି 2 ଦିନ ଭିତରେ ଆବେଦନ କରିପାରିବେ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଓଡ଼ିଶା ଆଉ ତାର ପାଖର ଇଲାକା ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏତାର ପ୍ରଭାବ ଥି କେନ୍ଦ୍ରୀୟ ବଙ୍ଗୋପସାଗରନ ଏବା ହପ୍ତାଥି ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏ ସମୟ ଭିତରେ ରାଜ୍ୟର କେତେଟା ଇଲାକାନ ଜବର ବର୍ଷା ହେବା ବୋଲି ଅନୁମାନ କରାଯାଇଛି। ସିଆଡ଼େ ରାଜ୍ୟର ଜବର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ସହିତ 5ଟା ଜିଲ୍ଲାକେ ଜବର ତାତି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲାନ ଆଜି ରାଜ୍ୟର ସବୁନ ଜହ ତାତି 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ରୋଜଗାର ମେଳାଥି ବାଣ୍ଟିବେ 51,000 ନୂଆତକା ନିଯୁକ୍ତି ପତ୍ର। ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମୀକ୍ଷା ବୈଠକ। ଖାଦ୍ୟ ସୁରକ୍ଷା କ୍ଷେତ୍ରତି ଗୋଟିଏ ବୈପ୍ଲବିକ ପଦକ୍ଷେପ ଭାବେ ଝାରସୁଗୁଡ଼ାନ ଲୋକାର୍ପିତ ହେଲା ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍। ଆଉର୍ ଓଡ଼ିଶା ଆଉ ତାର ପାଖର ଇଲାକା ଉପରେ ସକ୍ରିୟ ରହିଛି ଗୋଟିଏ ଘୂର୍ଣ୍ଣିବଳୟ। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅଭେଦ୍ୟ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇ ଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12,00,000 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍ମାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତା ବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍ମାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତା ବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍ମାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡର୍, ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ, ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
2: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କର କର ଏକ ଅଭେଦ ବର୍ଡର କି ହମ ସୁରକ୍ଷା କି ଗ୍ରିଡ ବନାନେ କା କାମ ଆଗେ ବଢ଼ ରହା ହେ ଔର ବହୁତ କମ ସମୟ ମେ ଗୃହ ମନ୍ତ୍ରାଳୟ, ଡ୍ରୋନ, ରଡାର, ଆଧୁନିକ କ୍ୟାମେରାଜ ଔର ବାକି ସାରି ତକନିକ।

ଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି 2 ଦିନ ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2ରୁ 3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। 2 ଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି 2 ଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ 4ର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ, ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ।

0: ନିଯୁକ୍ତି ପତ୍ର ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ ସମ୍ବାଦ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି
2: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡକ୍ଟ କରାଯିବ ବୋଲି ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ DPR ମଧ୍ୟ ତିଆରି ହୋଇଥିଲା ଯେଉଁଟାକି 3561 5473 ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା ସେଥିରୁ ପ୍ରଥମ ପର୍ଯ୍ୟାୟରେ 4145 5140 ପର୍ଯ୍ୟନ୍ତ 974 କାର୍ଯ୍ୟ ଆରମ୍ଭ ହୋଇଯାଇଛି ତାହା ପାଇଁ ମାନ୍ୟବର MLA ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 49.91 କୋଟି ଟଙ୍କା ରହିଅଛି ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା ଯେମିତିକି କେନାଲ୍ଟି ଆବର୍ଜନା ମୁକ୍ତ ହୋଇଯିବ ଯେଉଁଟାକି ବର୍ତ୍ତମାନ କହୁଛି ସବୁ ପ୍ରକାର ଡେବ୍ରିଜ୍ ଯାଇକି ସେ କେନାଲ୍ରେ ପକାଉଛନ୍ତି ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ୍ କ୍ରିଏଟ୍ କରୁଛି ପାଣି ଯିବାରେ ସେଇଟା ମୁକ୍ତ ହେବ ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ଫାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି
1: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି ଏଥିରେ ଉନ୍ନତମାନର ଶ୍ରେଣୀକକ୍ଷ ଛାତ୍ରାବାସ ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି
3: ଆମର ବରଗଡ଼ ଜିଲ୍ଲାରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କର ଯୋଜନା ରହିଛି ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ 2 ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ ଆମର ଗରିଆଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାପରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭେଡ଼ାନ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗାଇସ୍କିଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବିଷ୍ଣୁ ଆଶ୍ର ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି ସରକାରଙ୍କ ଦ୍ୱାରା ଉନ୍ନତ ହୋଇଛନ୍ତି ଏବଂ ଏହି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟରୁ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି ରାଜ୍ୟ ସରକାରଙ୍କ ଏହି ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NBCC ଏଜେନ୍ସି ସେ କାମ ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ ପ୍ରଥମ ପର୍ଯ୍ୟାୟରେ ଯେଉଁ 2 ଦିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7 ଟୋଟାଲ 9 ବିଦ୍ୟାଳୟ ନେଇଯାଇଛି
1: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେନ୍ସର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୁ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183 ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53 ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
4: শ্রোতাবন্ধু এতবে যে কার্যক্রম শুণুলে আকাশবাণী কটক কেন্দ্র আপনার টিউন করছেন সবুবর্গর শ্রোতা মান প্রিয় রেডিও চ্যানেল 102.6 FM আকাশবাণী রাউরকেলা কেন্দ্রক আমার পরবর্তী কার্যক্রম শুণবা পূর্ব কিছু মুহূর্তর বিরতি।

0: ଆସ ଗୁରୁବାରୀ ଆସ, ବୈଠକି ଆରମ୍ଭ କର୍ମା।
1: ପହଞ୍ଚି ଆସିଲି ଦାଦା, ପହଞ୍ଚି ଆସିଲି।
0: ହଇଗା ହଇ ବୋଲି ଗୁରୁବାରୀ।
1: ହଇ ଦାଦା, ଜୁହାର ଜୁହାର।
0: ହଇଗା ଜୁହାର। ଆର୍ ଆମର୍ ଚାଷୀ ଭାଇ ବୋନ ମାନକେ ବି
1: ଜୁହାର।
0: ଆରୁ ସ୍ୱାଗତ ଆମର୍ କ୍ଷେତ ଖମାର କାର୍ଯ୍ୟକ୍ରମ ନ।
1: ହଇ ଦାଦା
0: ବୋଲି ଗୁରୁବାରୀ।

0: ହଇଦାଟା
1: ଦେଖୁଛ, ଯାହା ହେଲେ ବି ଇ ବର୍ଷା ପାଏନ୍ କି ଆମର ଇ ଖରା ଟିକେ ତାଲମେଲ ଅଛେ ବୋଇଲେ କାନ ଟିକେ ରାହତ ଅଛେ ନି ଆମକେ
0: ହଇଦାଟା
1: ବୋଇଲେ କେତେ ବୋଲେ କେନ୍ କଥା ଘଟିଯିବାଟା ତ ଠିକଣା ନିନ, ହେଲେ ବି ଟିକେ ଟିକେ ମଝି ମଝିରେ ସେତଲିଆ ଟିକେ ହେଇଗଲା ଆମର ଗାଁ ଘରଟା ବୋଇଲେ ଟିକେ ଭଲ ଲାଗୁଛେ ନି କାଏଁ
0: ହଇଦାଦା କେନ୍ତା ଲାଗୁଛେ କହ ତ, ଇ ମାର୍ଚ୍ଚ ମାସ ନ ଯେନ୍ ଟିକେ ମଝି ମଝିରେ ବର୍ଷା ହେଇଗଲା କି ନି, ଟିକେ ଆଗେ ଯେନ୍ତା ପାଗରାଗଟା ରହୁଥିଲା ହେନ୍ତା ଲାଗ୍ଲା, ନିହେଲେ ଯେନ୍ ତାପମାତ୍ରା ବଢ଼ି ଚାଲିଥିଲା ଯେ
1: ହଇ
0: କହନି ଦାଦା, ଜୀବନ ଡହଲ ବିକଲ ହେଇଯାଉଥିଲା ନ।
1: ଦେଖ୍ଲ କି ନି, ଛୁଆମାନଙ୍କୁ ସ୍କୁଲ ପଢା ପଢି ଯେନ୍ଟା ଥିଲା ନି ଆକ୍ତୁରାନ ଛୁଟି ଛୁଟା ଦେଇ ଦେଇଥିଲେ ନ।
0: ହଇ ଦାଦା,
1: ହେଲେ ସେ ବାକି ତ ଯାହା ହେଲା ହେଲା, ଡର ଭୟ ତ ସବକେ ରହିସି ନି କାଏଁ, ବୋଲେ ଇ ପାଏନ୍ ପାଗର କଥା କେତେବେଲେ କାଁ ଭା କାଁଟା ହେଇଯିବା ଯେ
0: କହନି ଦାଦା। ଆଉ ଆଗକାଲ ଇ ଯେନ୍ ଉଲ୍ଟି ବେଲା
1: ହଇ
0: ଯେନ୍ ଧୋକା ପବନ ଝଡ଼ ତୋଫାନ ଆସୁଥିଲା କି ନି,
1: ହଇ
0: ହେନ୍ତା ନ ଦେଖବାର୍ ଲାଗି ମିଳୁଛି, ହେଟା ବି ଯେତେବେଲେ ମନ ସେତେବେଲେ।
1: ବୋଲେ ମୁଇଁ ତ ଭାବୁଥିଲି କି ଇ ଆମ ମାନେ ଯେନ୍ ବରଷ ବେଶୀ ଟିକେ ହେସି ନି, ହେ ବର୍ଷ ଖାଲି ଧୋକା ପବନ ହେସି କହିକିରି।
0: ହଇ ଯେ ଦାଦା,
1: ହଁ ହଁ,
0: ଇ ବଛର କେନ୍ ଗଛେ ହେଇଛେ ତ ହେଇଛେ, ନିହେଲେ ନି ବି ହେଇନ।
1: ହଇ ହେଲେ ଧୋକା ପବନଟା ତ ବଢ଼ିଆ ହେଉଛେ।
0: ହଇ ତ ଦାଦା, ବେଲେ ମତେ ଲାଗୁଛେ କି ଇଟା ପ୍ରକୃତି ତାର ବଦଲା ତ ନି ନେବାର, କି ଆମେ ମନେ ଯେନ୍ ଗଛ ମନେ ମଝି ମଝିରେ ଲଗାଲା ଯେ ସେଥିର୍ ଲାଗି ଭେଲ ତାର ପାଗରାଗଟା ଭଲ ରଖୁଛେ ଲେଖି ଲାଗୁଛେ।
1: ହଇଗା ହେଇ ବାଗେନ କଥା ହେ, ଯଦି ଆମର ପ୍ରକୃତିଟା ତାର ଯଦି ସାମଞ୍ଜସ୍ୟଟା ଯେନ୍ଟା ଅଛେ ନି ବୋଇଲେ ଭଲ ରହେବା ସେଟା, ବୋଇଲେ ଆମକେ ବର୍ଷା ପାଏନ୍ ବି ଠିକ୍ ଠାକ୍ ହେବା ଆରୁ ଚାଷବାସଟା ବି ଭଲ ହେବା।
0: ହଇ ଦାଦା, ଆଉ ଇ ବଛର ତମ୍କେ ନି ଲାଗ୍ବାର କାଏଁ ଯେ ଯେନ୍ ଅକ୍ଷୟ ତୃତୀୟା ବେଲୁ ଯେନ୍ ଚାଷବାସ ଆଗେ କରୁଥିଲେ,
1: ହଁ ହଁ,
0: ହେଥିର୍ ଲାଗି ନ ଇ ବଛର ବି ହେନ୍ତା ଚାଷବାସ କର୍ବେ ଲେଖେ ବର୍ଷାଟା ଆସୁଛେ ବୋଲି?
1: ମୁଁ କେବେ ସେ ବାଗି ଲାଗିଛୁ ନ ସତେ ତ, ଆଉ ଯେନ୍ ଧାନ ମାନକେ ବୁନି ଦେଇଥିଲେ ଏନ୍ତା ପୂଜା ବେଲେ, ସେ ଧାନ ତ ବଢ଼ିଆ ପଲ୍ହା ବାଗିରେ ଉଠିଛି।
0: ହଇ ଦାଦା, ଆଉ ଯେନ୍ ଖରାଟିଆ ଧାନ ବି ନି କରିଥିଲେ କାଏଁ,
1: ହଁ ହଁ,
0: ତାଙ୍କର ଧାନ ମନେ ବି ବଢ଼ିଆ ହେଇ ଆସିଲାନ।
1: ବୋଇଲେ ସବୁ ଯଦି ବଢ଼ିଆ ବଢ଼ିଆ ହେବା ତ ବଢ଼ିଆ କଥା, ବୋଇଲେ ବଢ଼ିଆ କେନଡ଼ ହେବା ତାର ବି ଆଉ ବଢ଼ିଆ ହେଇପାର୍ବାନ।
0: ହଇ
1: ହେଲେ ଆମର ଭାଇ ଭଉଣୀ ମାନେ ନିହାତି ଧ୍ୟାନ ଦେବାର କଥା ଯେ ଆମର ଯେନ୍ ପ୍ରକୃତି ଯେନ୍ ବଦଲୁଛେ ଇଆଡ଼େ ସିଆଡ଼େ,
0: ହଇ ହଇ,
1: କି ତାକେ ଆମେ କେନ୍ତା ନିଜର କଣ୍ଟ୍ରୋଲରେ ରଖିପାର୍ମା, ଆର୍ ନିଜର କଣ୍ଟ୍ରୋଲରେ ରଖ୍ମା ବୋଇଲେ ପ୍ରକୃତି ବି ଆମର ହାତେ ରହିବା ନି କାଏଁ।
0: ହଇ ହଇ,
1: ଆମେ ଯେବେ ଚାହେମା ସେବେ ଆମର ଚାଷବାସ କରିପାର୍ମା, ସେ ହିସାବରେ ବର୍ଷା ମାନେ ହେବା।
0: ହଇ ଦାଦା, ଆଉ ଏଖେନ୍ ଯାହା ବି ଫଲମୂଲ ମାନେ ଆମେ ଖାଇ ଖାଇକିରି ଆଇନେ ସେନେ ଫିଗ୍ମା କି ନି,
1: ହଁ ହଁ,
0: ଇ ଯେନ୍ ବର୍ଷାଟା ପଡ଼ିଛି ବୋଇଲେ ତ ଆଙ୍କରି ବସ୍ବା ନ
1: ନିହାତି କାନୁ,
0: ବେଲେ ଆମ୍କେ ଆଉ ସେ ବନ ମହୋତ୍ସବ ସପ୍ତାହ ବେଲେ କି ଯେନ୍ ଜୁଲାଇ ମାସେ ଯେନ୍ ଗଛ ମାନେ ଆମେ ଲଗେଇଥିସୁଁ ଯେ,
1: ହଇ ହଇ,
0: ହେ ବେଲ୍କେ ଆଉ ଗଛ ଲତା ଖୁଜିକା ଯେ ନି ପଡ଼େ, ହେଇ ଗଛ ମାନକେ ଉପଡ଼େ ଉପଡ଼େଇକିରା ନେଇକିନା ଆମେ ରୋଡ଼ ତରା ତରାଥି ଯୋଗେଇ ପାର୍ମା।
1: ବୋଇଲେ ନିହାତି ବଢ଼ିଆ ଅଛେ ନି କାଏଁ, ବୋଇଲେ ଆମ୍କେ ହିଁ ଚିନ୍ତା କରବାର ଅଛେ କି ଆମେ କେନ୍ତା ରଖିପାର୍ମା ଆମର କ୍ଷେତ ବାରିକେ।
0: ହଇ ହେଲେ ଦାଦା,
1: ହଁ ହଁ,
0: ମୁଇଁ ଗୋଟେ କଥା ଭାବ୍ସି ଗା, ଇ ଯେନ୍ ବାଟେ ଘାଟେ କାଗଜ ଫୁଲ ମନେ ଯେନ୍ ନି ଲଗେଇଥିସନ୍ କାଏଁ,
1: ହଁ ହଁ,
0: ହେଟା ତ ଆମ୍କେ ଛାଇ ବି ନି ଦିଏନ,
1: ହଇ କାନୁ,
0: କି ଫଲମୂଲ ବି ନି ଦେଇଥିସି, ବେଲେ କାଏଁ ଯେ ଆମେ ଇ ଯେନ୍ ଆମର ଘର ବାହାର ବଗିଚାରେ ଯେନ୍ ଫଲମୂଲ ଗଛ ମାନେ ବାହାରୁଛି ସେତାକେ ନେଇକରି ରୋଡ଼ ତରା ତରା ନି ଜଗାମା କହ ତ?
1: ସତେ ତ,
0: କିଏ ବାଟେ ଚାଲି ଯାଉଥିବା ତାକେ ଭୋଗ ସୋସ ଲାଗିଲେ ବି କେନେ ଟାମ୍ରସ ଗୁଟେ ତୁଲିକିରି ଖାଇପାର୍ବା, କି ଆମ୍ ଗୁଟେ ଖାଇପାର୍ବା, କି ଆଉ ନାନା ପ୍ରକାର ଯେନ୍ ଫଲମୂଲ ଫଲିଥିବା ଗା,
1: ହଇଗା କିଛି ବି ବାହାନାରେ ଠିଆ ହେଇକି ରହେମା ଟିକେ ବୋଇଲେ ନିହାତି ଆମ୍କେ ସେ ତାମ୍ରସ ଯେନ୍ଟା ହେଉନି କାଏଁ, ନିହାତି ଖାଏମେ ହିଁ ଖାଏମେ,
0: ତାର୍ ସାଙ୍ଗେ ସାଙ୍ଗେ ଛାଇ ଟିକେ ବି ପାଏମେ
1: ନିହାତି ଗା। ବୋଇଲେ ଆମର ଭାଇ ଭଉଣୀମାନେ ନିହାତି ଧ୍ୟାନ ଦେବାର କଥା ଯେ କେନ୍ତା ଆମେ ଇ ସବୁର ବି ସଦୁପଯୋଗଟା କରିପାର୍ମା, ଆର୍ ଇତାର କରବାର ଦ୍ୱାରା ଆମର ତ ପରିବେଶ ବି ଭଲ ରହିବା ହିଁ ରହିବା। ଇ କଚରା କୁଟା ହେଇକିରି ଯେନ୍ ଇଆଡ଼େ ସିଆଡ଼େ ହେଇଯାଉଥିଲା ନା ଆମର ଯେନ୍ଟା,
0: ହଇ
1: ଶୀଘ୍ର ବି ଫଲମୂଲ ହେଇକିରି ଆଉ ଗାଁ ଘରକେ ବି ହାରା ଭରା ରଖ୍ବାନ ସିଆଡ଼େ।
0: ହଇ ଦାଦା, ଆଉ ଆମର ପରିବେଶରୁ ଯେନ୍ ସବୁ ଔଷଧୀୟ ବୃକ୍ଷ ମାନେ ଲୋପ ପାଇଯାଉଛେ ସେଟାକେ ବି ଆମେ ବଞ୍ଚାବାର୍ ଲାଗି ଚେଷ୍ଟା କରବାର କଥା ଦାଦା।
1: ନିହାତି ନିହାତି।
0: ବେଲେ ଦାଦା
1: ହଁ ହଁ
0: ପରିବେଶର ସ୍ୱାସ୍ଥ୍ୟକେ ଯଦି ଆମେ ଭଲ ରଖମା ବୋଇଲେ ଆମର ସ୍ୱାସ୍ଥ୍ୟ ନିହାତି ଭାବେ ଭଲ ରହିବା।
1: ହଇଗା ଏନ୍ତା ବି ତ ଆମର ଦେଖବ ବୋଇଲେ ଆଜି ଅନ୍ତରାଷ୍ଟ୍ରୀୟ ଜୈବ ବିବିଧତା ଦିବସ ହେ।
0: ହଇ ଦାଦା
1: ବୋଇଲେ ଆଜିର ଦିନରେ ହିଁ ଆମର ଭାଇ ଭଉଣୀମାନେ ଶପଥ କରବେ ଆର୍ କେନ୍ତା ଆମର ପରିବେଶକେ ସଂରକ୍ଷଣ କରବେ ଆଉ ସୁଚାରୁ ରୂପରେ ଚଲେଇ ପାରବେ ବୋଲେ ସେ ବି ଆମକେ ସେଇ ହିସାବରେ ଚଲାବାନ ସିଆଡ଼େ।
0: ହଇ ଦାଦା ବେଲେ ଆମେ ପାଏନ୍ ମାଟି ପବନ ତାର ସାଙ୍ଗେ ସାଙ୍ଗେ ଆମର ବୃକ୍ଷଲତାର ବି ଧ୍ୟାନ ଦେବାର ଅଛି ନି କାଇଁ।
1: ନିହାତି ନିହାତି ଗୁରୁବାରି କଥା ତ ଗୁହେର ହେମାନ ଆଗ୍କେ, ହେଲେ ଚାଲ ଇହାଦେ ଗୀତ ପଦେ ଆଗେ ଶୁଣି ନେଉନ।
0: ହଇ

0: ବୋଲେ ଗୁରୁବାରୀ,
1: ହଇ ଦାଦା,
0: ଇସବୁ କଥା ତ ରହିଲା ଇନେ ବୋଇଲେ ଚାଲ ଗା ଇ ଆମର ଚାଷବାସ ଆଡ଼କେ ଟିକେ ମୁହଁନୁ। ବୋଲେ ଚାଷବାସ ଆଡ଼କେ ମୁହାମା ବୋଇଲେ ଆମେ କାଁ କର୍ମା ଗା?
1: କାଇଁ ଆଉ କର୍ମା ଦାଦା, କେନ୍ସି ଭାଇ ବହିନଙ୍କର କଥା ଶୁଣମା କହୁଥିଲି।
0: ଠିକ୍ ବୋଲୁଛ ଗୁରୁବାରୀ। ବୋଇଲେ ଭାଇ ବହିନଙ୍କର କଥା ଭିତରେ ଇ ଆମର ରବିବାରୀ ବହିନର କଥା ଶୁଣମା, ଯିଏକି ଆମର ଲକ୍ଷ୍ମୀପୋଷ ଗାଁର ଆନ୍ ଆର ସେ ଏତେ ଚାଷବାସନେ ମାହିରାନ୍ତ ଯେ ଖରା ବର୍ଷା ଶୀତ ଯେନ୍ଟା ବି ଅଛେ ସବୁ ପ୍ରକାର ଚାଷବାସକେ କରିଥିସନ୍। ଆରୁ ସେ ହିସାବରେ ତାଙ୍କର ଘର ଦୁଆର ଛୁଆପିଲା ରନ୍ଧା ବଢ଼ା ବାସନ କୁସନଠୁ ନେଇକିରି ସବୁ କିଛି କାମ ସେ କରିପାରୁଛନ୍ ଆରୁ କେତେ ବଢ଼ିଆ ଚଲୁଛନ୍। ଯେନ୍ ଆଡ଼ୁ ଦେଖ୍ବ ସେ ଉନ୍ନତିର ଉପରେ ଅଛନ୍ ଟିକେ, ଆରୁ ସେ ଏତେ କମିହା ଯେ କହନି କହନି। ଚାଷବାସ କରି ଯାହା ବି କର୍ମେନି ଧୁଙ୍ଗିଆ ଛୁଟେଇ ଦେସନ୍। ବୋଲେ ତାଙ୍କର ଯେନ୍ ମିର୍ଚା ଚାଷ ଯେନ୍ କରିଛନି ଇତାର ଉପରେ କଥା ଶୁନମା।
1: ବେଲେ ଡେରି ନି କରୁନ, ଚାଲ ଚାଲ ଶୁନୁ।
2: ନାନୀ ଜୁହାର
3: ଜୁହାର।
2: କ୍ଷେତ୍ରରେ ମୁଇଁ ଅଛେ ଆଉ ଦେଖୁଛେ ଚାଷ ବଢ଼ିଆ ହଉଛେ, ଲାଲ ଟହ ଟହ ସବୁଆଡ଼େ ପୁରା ଝୁଲି ରହିଛେ ଆଉ ଲିଚୁ ଲାଇଟ୍ ବାଗି ଦୁଶ୍ଚନ୍। ଏନ୍ତା ବୋଲେ ଏଟା କେତେ ଜାଗା ଜମି ନେଇକିରି କରିଛନ୍?
3: ଏକଡ଼େ ଅଛେ, ଏକଡ଼େ ଜମି ଅଛେ।
2: ବୋଲେ ଏଟା ତ ଲାଲ ଟହ ଟହ ହେଇଯାଇଛେ, ବୋଲେ ଏଟା ତୁଲବାର ବତର ହେଇଯାଇଛେ ନି କାଏଁ?
3: ହଁ ତୁଲୁଛୁ।
2: ବୋଲେ କଚା କୁଚୁ ବିକୁଥିଲେ କି ନେଇଛେ?

0: ନେଇ ବିକି
1: ଖାଲିଟା ପାତଲା ବିକୁଛନ୍
0: ହଁ ପାକଲାଟା ବିକମୁ
1: ବୋଇଲେ ଏଟା କେତେ ହେଇଯିବା ଏଥର ଏନ୍ତା
0: ହେବା 5-6 କ୍ୱିଣ୍ଟାଲ
1: ବୋଇଲେ 5-6 କ୍ୱିଣ୍ଟାଲ ବୋଇଲା ବେଲକେ ଏଟା କିଲୋ କେନ୍ତା ଯାଉଛେ ଯେ
0: କିଲୋ ତ 150 କହୁଛନ୍ 150 ଟଙ୍କା କିଲୋରେ ତ କ୍ୱିଣ୍ଟାଲ 15,000
1: ବୋଇଲେ ସେ ହିସାବରେ ନେଇ କେ
0: ହଇ
1: ବୋଇଲେ କଞ୍ଚା କୁଚୁ କାଁ ଜିନି ବିକ୍ସନ୍
0: କଞ୍ଚାଟା ବଜାର ଯାଇବାର ଲାଗି ଅସୁବିଧା ଘରେ ତୁଲବାର ଲାଗି ଲୋକ ନିନ ଆମେ ଖାଲି ଅଛୁ ବୋଲେ ପାକଲାଟା ବିକି ଦେସୁଁ
1: ବୋଇଲେ କେତେ ଜଣ ଚେଟା ମିଶିକି ଚାଷ କରୁଛ ଯେ
0: ଆମେ ଖାଲି 2 ପରାଣୀ ଲାଗିଛୁ
1: ଯା ହଉ ଗା ବଢ଼ିଆ ତ ଚାଷବାସ କରିଛ ଆଉ ଭଲ ହେଇଛି ବୋଲେ ପାଣିର ସୁବିଧା କେନ୍ତା କେନ୍ତା ଅଛେ ଜିନେ
0: ଛୁଆଁ ଅଛେ
1: ବୋଲେ ଏଟା ଭଲ ସୁବିଧା କରିଛ ନି କାଏଁ
0: ହଇ
1: ବୋଇଲେ ଏଇଟା ତ ଖାଲି ଗାଁ ମଝିରେ ଗୋଟେ କି ଖୋଲା ଜାଗାଟା ଅଛି ଆଉ ଖାଲି ଏଇଟା ଘୂର୍ଣ୍ଣା ଘୂର୍ଣ୍ଣ ଘୁରିକିରି ଏତିକି ବଢ଼ିଆ ଚାଷବାସ କରିଛ ଭଲ ଲାଗୁଛି ଦେଖ୍ବାର୍ ଲାଗି ବୋଇଲେ ଏଇଟା ଲାଗି କେନ୍ତା ଯୁଗା ରଖା ବି କରିପଡ଼ୁଛେ
0: ବେଶୀ ଗୋରୁ ନିଆସେ ଦିନ ଭରରେ ଥରେ କେତେ ଗୋରୁ ଆଇବା ନିହେଲେ ନିଆସବାର ଏନେ ରହିବାର ଖାଲି ପଡ଼ୁଛେ ଯୁଗୁଛୁ
1: ବୋଇଲେ ପାଣିର ସୁବିଧା କାଁ ରଖୁଛେ କୁଆଁ କୁଆଁ ଅଛେ କାଇଁ
0: ଚୁଆଁ ଅଛେ ଆଉ ଡିଜେଲ ମେସିନ୍ ଅଛେ
1: ବୋଲେ ସେ ସବୁରେ ଚଲେଇ ଯାଉଛେ ନି
0: ହଁ ଚଲୁଛେ
1: ବୋଲେ ଏଠି ଏନ୍ତା କିଛି ମେହନତ କାଁ କାଁ ଅଧିକା କରି ପଡ଼ୁଛି
0: ମେହନତି ବେଶୀ ନିନ କୁଡ଼ା କରବାର ଜଗାବାର କୁଡ଼ା କରିଦେସୁଁ
1: ବୋଲେ ଏଟା କେନ୍ ସମୟରେ ଆରମ୍ଭ କରିଥିଲେ ଆପଣ ଏଟା
0: ଅକ୍ଟୋବର ମାସରେ ଜଗେଇଥିଲୁ
1: ବୋଲେ ଇହାଦେ ହେଲା ଅକ୍ଟୋବର ନଭେମ୍ବର ଡିସେମ୍ବର ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ ମେଟ ହେଇଗଲାଣି ନିକେ
0: ହଁ ହେଇଛେ
1: ବୋଲେ ଏଟା ତୁଲବାର କେବେ ତକ ସରିଯିବା ଏନ୍ତା
0: ମେ ମାସ ଲାଗିଯିବା ଅଧା ନିହା ସରେ ଫେଜ ଫେଜ ଜଗେଇଛୁ ଆଗଲା ପଛଲା ଜଗେଇଛୁ ତ
1: ବୋଲେ ସେ ହିସାବରେ ହେଉଛି ଅଧା ତ ପୁରା ହରିଆଲି ଦିଶୁଛେ ନା ନି କାଏଁ ଅଧା ବି ଆଡ଼େ ରଙ୍ଗ ବି ଟିକେ ମୁରଜେ ଗଲାନ ସିଆଡ଼େ
0: ହଁ ସିଆଡ଼େ ସରିଗଲାନ ଆଉ ଇଆଡ଼େ ଭରଖର ପାକିଛେ
1: ବଢ଼ିଆ କଥା ହେ ବୋଇଲେ ଆପଣଙ୍କର ଏଠି ଖର୍ଚ୍ଚା ବର୍ଚ୍ଚା କେନ୍ତା ପଡ଼ିଯାଉଛେ ପୁରା ଇ ସବୁ ଚାଷବାସ ସରାବାର ତ କି
0: ଆମେ ତ ସରାବା ଯକର ନି ଏ କରବାର ଡିଜେଲଟା ହିଁ ଆଣିଲେ 3-4 ହଜାର ଏକାଥରେ ଆଣୁଛୁ ଆଉ ସେ କୁଡ଼ା ଘେଚା ଜଗାବାର ଲାଗି ନା ଡେଫି ସାର 2 ବସ୍ତା ଆଣିକିରି ଦେଉଛୁ
1: ବୋଇଲେ ସେଟା ଆଉ ନିଜର ମେହନତ ଯେନ୍ଟା ଅଛେ ନି କାଏଁ
0: ହଇ
1: ବୋଲେ ଘରେ ହଲ ବଲଦ କାଁ କାଁ ଅଛେ ଯେନ୍ତା
0: ଅଛେ ଗୋରୁ ଗୁରା 11 ପଟ ଅଛେ ଆଉ ସବୁ ଟ୍ରାକ୍ଟର ଲଗେଇକିରି ଚାଷ କରୁଛୁ
1: ହଇ ସେ ସବୁ ଠିକ୍ ହେ ବୋଇଲେ ଘରେ ଗୋରୁ ବଲଦ ଅଛେ ବୋଇଲେ ସିଆଡ଼େ ବି ଖତ ଖୁତା ବି ମିଳିଯାଉଛେ ନିଜର ନି କାଏଁ
0: ହଁ ଆମର ନିଜର ଖତ ଥାଏ
1: ବଢ଼ିଆ କଥା ବୋଇଲେ ଏତେ ଯେନ୍ ଚାଷବାସ କରୁଛନ୍ ତା ଲାଗି ତ ଭଲ ବିହନ ବି ତ ଦରକାର
0: ଏ ବିହନଟା ହେସି ଏ ବାମଡ଼ା ମର୍ଚି କହିସନ୍ ଏ ମର୍ଚିଟା ବିହନ ନି କିନ୍ସୁଁ ଏଇ ମର୍ଚି କେନ ରଖିକି ଜଗାସୁଁ
1: ନିଜେ ବିହନ କରୁଛୁ ତାହେଲେ
0: ହଇ ନିଜେ କରୁଛୁ
1: ବୋଇଲେ ସେ ହିସାବରେ କିନ୍ଦ୍ରେ କିନ୍ଦ୍ରେ କି ଚାଲିଛି
0: ହଇ
1: ବୋଇଲେ ନାନୀ ଇଟା ଆମର ଇତାର ବତର ଯେନ୍ ବନଉଛନ୍ କି ଜଗାବାର କେନ୍ତା କେନ୍ତା କରୁଛନ୍ ଯେ ନିଜେ ତ ପହିଲା କିରି ନିଜର ବିହନ ବନେଇକିରି ହିଁ ପଲ୍ହା କରୁଛନ୍ ନି କେଁ
0: ହଁ ନିଜେ ପଲ୍ହା କରୁଛୁ ଆଉ ନିଜେ ଜଗଉଛୁ
1: ବୋଲେ ତାର କି ବତର କେନ୍ତା କରୁଛନ୍ ହଲ କୁଡ଼ା କୁଡ଼ି କେନ୍ତା କେନ୍ତା କରୁଛନ୍ ମୁଲୁ ଟିକେ ବତାବେ ତ
0: ହଲ କରୁଛନ୍ ଆଉ ହଲ କରଲା ବାଦରେ ସେ ଡୁହୁରି ଡୁହୁରି ବନେଇ ଦଉଛୁ ଆଉ ପଲ୍ହାଟାକେ ପକେଇକିନା ପୁଆଲ ଢାପି ଦଉଛୁ
1: ବୋଇଲେ ଇଟା ଏଟା ତ ପଲ୍ହାର ଡୁଗରି ଡୁଗରି କଥା କହିଲେ ନି କାଏଁ
0: ହଇ
1: ଆର ଏ ଜଗାବାର ଲାଗି କେନ୍ତା ବତର ବନଉଛନ୍
0: ଜଗାବାର ଲାଗି ନା ରୁଟର ମାରିକିରା ଆଉ ସେ ଟ୍ରାକ୍ଟର ଲଗେଇକିନା ଡୁହୁରି ବନାସୁଁ ଡୁହୁରି ବନାଲା ବାଦରେ ଜଗାସୁଁ
1: ବୋଲେ ଏ ଗାଢ଼ା କରି ଡୁଗରି ଡୁଗରି ବନେଇଛନ୍ତି କେତେ କେତେ ଦୂରିଆ ଅଛେ ଏନ୍ତା
0: ଏ ଡୁହୁରିଟା 5 ଫୁଟ ଗୋଟେ ଗୋଟେ ଡୁହୁରିଟା
1: ଆଉ ଲମ୍ବା ଯେନ୍ଟା ଅଛେ ନି କାଏଁ
0: ଲମ୍ବା ଅଛେ
1: ବୋଲେ ଏଇଟା କାଁ ତାର ସୁବିଧା କାଁ ପାନ୍ ପଟାବାର ଲାଗି ହେସି କହିକିରି
0: ହଁ ପାନ୍ ପଟେ କାଜେ ସୁବିଧା ହେବା ଆଉ କୁଡ଼ା ମାରବାର ଲାଗି ବି
1: ବୋଲେ ଛୋଟ ଛୋଟ ଧରି ଧରି ଗଲେ ବି ଠିକ୍ ହେସି ନି କାଏଁ
0: ହଇ
1: ଏକାଥରେ ବଡ଼ି ଜାଗାକେ ଚାଷ କରୁଛ ବୋଲେ ଲାଗିଲେ ବି ଟିକେ ତକଲିଫ ଲାଗ୍ସି
0: ହଁ ତକଲିଫ ଥାଏ ଉନି ହେବା ପାନ୍ ଦେଇ କାଜେ
1: ହଇ ହଇ ବୋଲେ ଏଟା ମଝି ମଝିରେ ନଲା ବନେଇ ଦେଇଛୁ
0: ହଇ ନଲା ବନେଇଛୁ ଆଉ ଜଗାବାର ସମୟରେ ଏଟା ଗାଢା ଗାଢା କୁଡ଼ିକିରି ଖତ ଦେଉଛୁ ଆଉ ଟିକେ ଟିକେ ସାର ଦେଇକରି ଜଗେଇ ଦେସୁଁ
1: ବୋଲେ ଏଟା ଆମର ତ କହିଲେ ଯେ ଇ ଆମର ମେ ମାସ ସରିଯିବା କହିକିରି
0: ହଇ ସରିଯିବ
1: ଇତାର ପରେ କାଁ କାଁ ବନ୍ଦୋବସ୍ତ କରିଛନ୍
0: ତାର ପରେ ସେ ଏଟା ଜଗା ଝୁନଗା କରଲା ଭାଜି
1: ଏଟା ବର୍ଷା ଦିନ ଲାଗି ଟିକେ ଆରମ୍ଭ ହେଇଯିବା ସିଆଡ଼େ
0: ମେ ମାସରେ ଯୋଗେଇ ଦେମୁ
1: ବୋଲେ ଏଠି ଏନ୍ତା ଲାଭ କେତେ ହେବା ଭାବୁଛେ ଏଟା ଟୋଟାଲ ବିକିବା ମାନେ ସବୁ ଖର୍ଚ୍ଚା ବର୍ଚ୍ଚା ଛାଡ଼ିକିରି
0: ସବୁ ଛାଡ଼ିକିରି 70-80 ହଜାର ହେବା
1: ବୋଇଲେ ଇନେ ଖର୍ଚ୍ଚା କେତେ ହେଇଥିବା
0: ଖର୍ଚ୍ଚା 20 ହଜାର ହେଇଥିବା
1: ବୋଲେ ବାକି ଯେନ୍ଟା ବଚଲା ହେଟା ଲାଭଟା କହନ୍ ନି
0: କେଁ ହଇ ଲାଭଟା ହେ
1: ବୋଲେ ଏଟା ନ ହେ ଯେ ଗୋରୁ ଗୁରା ଟିକେ ଯୁଗବାରଟା ଜରୁରୀ ଆଏ
0: ହଁ ଏନେ ରହିସୁଁ ଯୁଗସୁଁ ଆଉ ଏନେ ନି ରହିଲେ ଗୋରୁ ଆସିକିରି ଖାଇଦେବା
1: ହଇ ହଇ ଠିକ୍ ଅଛେ ତାର ବି ତ ସୁବିଧା କରି ପଡ଼ବା ନି କେଁ
0: ହଇ
1: ହେଲେ ଯେନ୍ ଯୋଗାଯୋଗୀ କରଲେ ଯେନ୍ଟା କି ଡୁଗରି ଡୁଗରି ବନାଲେ ଇଟା କେନ୍ତା ମନ୍ଦା ମୁନ୍ଦି ବନାସନ୍ ତାକେ ଫେର୍
0: ମନ୍ଦା ଗୁରା ଆନିକିରା 2ଟା ଲେଖା ମନ୍ଦା ଜଗାସୁଁ
1: ହଇ ହଇ ମାନେ 2ଟା ଲେଖା ଗଛ ଗୋଟେ ଗୋଟେ ମନ୍ଦାର ଦେଶ କହ
0: ହଇ
1: ଗୋଟେ ମନ୍ଦାରେ କାଁ କେତେ ଗାଢା ଲେଖା ଖୁଲ୍ସ ଯେଟାକେ
0: ହେଟା 2 ଇଞ୍ଚ ଗାଢା କରିଦେସୁଁ
1: ବୋଲେ ପହିଲା କେନ୍ତା କାଦ କରୁଛ କି ଏନ୍ତା ସେ କୋଡ଼ କୁଡ଼ାନେ କୁଡ଼ି କୁଡ଼ି କରି ଜଗାସ
0: କୋଡ଼ରେ କୁଡ଼ି କିରି ପାନ୍ ଦେସୁଁ
1: ଚପେଇ ଦେସ ପୁରା
0: ହଁ ଚପେଇ ଦେସୁଁ ଆଉ ରୂପା ଭଳିଆ ଜଗେଇ ଦେସୁଁ
1: ବୋଲେ ସେନେ ବି ହେଇଯାଉଛେ ଏନ୍ତା
0: ହଁ ହେସି
1: ଅଲଗା ମାନେ ଯେନ୍ତା କି ମନ୍ଦା ମନ୍ଦା କୁଡ଼ସନ୍ ସେନେ ଫିର୍ ଜଗାସ ଏନେ ଫିର୍ ସେ ମନ୍ଦାର ବି କିଛି ଏନ୍ତା ଜଗାଲା ପରେ ସାର ଖତର କିଛି ଲାଗ୍ସି ଏନ୍ତା
0: ନି ଜଗେଇ ଥିସୁଁ ଆଉ ଆଘୁନ ଖତ ଦେସୁଁ ଆଉ ଟିକେ ଟିକେ ସାର ଦେଇକିନା ପାନ୍ ଚପେଇ ଦେସୁଁ
1: କାଁ କାଁ ସାର ମାନକେ ଦେସୁଁ
0: ଡେଫି ଆଉ ଭିଟାମିନ୍ ସାର ଦେସୁଁ
1: ହଇ ହଇ ବୋଲେ ଏନ୍ତା କିଛି ଏଠି ରୋଗ ବେମାର କିଛି ସମସ୍ୟା ହେମାନେ ହେସି କି?
0: ରୋଗ ନି ହେସି, ସାର ଏଟା ଦେଉଛେ ବୋଲେ ସାର ଗୁରା ଦେସୁଁ।
1: ବୋଲେ ଯାହା ଖାଲି ଏଟା ଫଲୁଛେ ଖାଲି ନି କେ,
0: ହଇ
1: ଏତକିନ ଯାଉ ବଡ଼ ବଡ଼ ଟିକେ ଗଛ ମାନେ ହେବାର କଥା,
0: ହଇ ହେବାର କଥା ଯେ ବର୍ଷ ବର୍ଷା ନି ହେଇ ବେଲେ ନି ବଢ଼ଲା ଗଛ।
1: ବୋଲେ ବର୍ଷା ପୁରା ପୁରି ଛାଡ଼ି ଦେଇଛେ?
0: ଛାଡ଼ି ଦେଲ
1: ଯେ ଆପଣ ତ ପାଣି ମାନକେ ପଟଉଛନ୍ କାଜି,
0: ପାଏନ୍ ପଟାଲେ ଭି ଗଛ କେ ନି ଧୋଇଲା ବର୍ଷାଟା।
1: ବୋଲେ ପଟାଲା ପାଣିଟା ମାନେ ଏତେ ତାକେ ସୁଟ ନି କରଲା କହ?
0: ନି କରଲା,
1: ମାନେ ବାହାରର ବର୍ଷାଟା ନିହାତି ଜରୁରୀ ନି କେ?
0: ଜରୁରୀ ଆଏ, ପାଏନ୍ଟା ଆସ୍ବା ହେଲେ ଗଛ ଗୁରା ଧୋଇ ଦେସି ହେଲେ ବେଶୀ ଫଲସି।
1: ହଇ ହଇ ବୋଇଲେ ଆଉ ଇ ଧାନ ଧୁନା କରିଥିଲେ କି ନାହିଁ ଆପଣମାନେ?
0: ଧାନ କରିଥିଲୁ,
1: କାଁ କାଁ ଧାନ ମାନକେ କରସନ୍? ଏନ୍ତା
0: ହାଇବ୍ରିଡ଼ କରସୁଁ, ହାଇବ୍ରିଡ଼ଟା ଭୀମ 15ଟା କରସୁଁ।
1: ହଇ ହଇ ଯେ କେନ୍ତା ବିକ୍ରି ବଟା ବି କରସ କି ନିଜର ଖାଇବାର ଲାଗି?
0: ଖାଇବାର ଲାଗି କରୁଛୁଁ, ବିକୁଛୁଁ ବି ଧାନ।
1: ବୋଲେ ବିକ୍ରି ବଟା କେତେ କରିଥିଲେ ବର୍ଷ?
0: ଏ ବର୍ଷ କରିଥିଲୁ 20,000।
1: ବୋଲେ ଅଧିକା ଆଉ କି ଅଧିକା ହେସି ଏନ୍ତା?
0: ହେଇ ହେତ୍କି ନହେସି, ହାଇବ୍ରିଡ଼ଟା ଦେଲେ।
1: ହଇ ହଇ
0: ଖାଇବାର ଲାଗି ରଖସୁଁ, ବର୍ଷକର ରଖସୁଁ ଆଉ ବିକ୍ସୁଁ।
1: ଆର୍ ଏନ୍ତା ସରକାରୀ ଯେନ୍ ସୁବିଧା ମାନେ ବି ଅଛେ କି, ପଇସା ପତର ହେଲା କି ଆମର ଚାଷବାସ ଏନ୍ତା କିଛି ଲାଭ ଉଠେଇଛନ୍?
0: ହଁ ଉଠାସୁଁ, ପଇସା ନେବାଲେ ଉଠାସୁଁ, ଆମର ଗ୍ରୁପ ପଇସା।
1: ହଁ ଗ୍ରୁପ ପଇସା ଖାଲି ଉଠାସନ୍?
0: ହଇ
1: ହେଲେ ଚାଷବାସରେ ଲଗାସନ୍?
0: ହଁ ଚାଷବାସରେ ଲଗାସୁଁ।
1: ବୋଲେ ଠିକ୍ ହିସାବରେ ସୁଝେଇ ହେସି ତା? ଏଟା
0: ହଁ ହେସି,
1: ବଢ଼ିଆ କଥା ନାନୀ। ବୋଲେ ଗ୍ରୁପର ବି ସହଯୋଗ ଅଛେ ନି କେଁ?
0: ହଁ ଅଛେ।
1: ବୋଲେ ଗାଁ ଘରେ ନାନୀ ବହିର ମାନେ ଯେନ୍ଟା ଅଛନ୍ କି ଇ ଆମର ଚାଷବାସ ହେଲା କି ନିଜର ଗ୍ରୁପ ମାଧ୍ୟମରେ ଏନ୍ତା ନିଜ ନିଜର ଗୋଡ଼େ ନିଜେ ଠିଆ ହେଇପାରୁଛନ୍?
0: ହଁ ହେଉଛନ୍।
1: ବୋଲେ ଗ୍ରୁପ ବି ରଖିଛନ୍ ଯେ, ଗ୍ରୁପର ନାଁ କାଁ ଏଟା ଆପଣଙ୍କର?
0: ପୂଜା ଗ୍ରୁପ।
1: ବୋଲେ ସେଠି କେତେ ଜଣିଆ ମେମ୍ବର ଅଛନ୍ ଏଖେନ୍?
0: 11 ଜଣ।
1: ବୋଲେ ଭଲ ଚାଲୁଛେ ଏନ୍ତା?
0: ହଁ ଭଲ ଚାଲୁଛେ।
1: ଏଟା କେତେ ବଛର ହେଇଗଲାନ ଏଟା?
0: ହେଉଥିବା 12-13 ବର୍ଷ ହେଇଯାଇଥିବା।
1: ବୋଲେ ଏନ୍ତା ଆଉ କିଛି ବଢ଼ିଆ ବଢ଼ିଆ ପଦକ୍ଷେପ ମାନେ ଯେନ୍ଟା ଅଛେ କି ଆଉ ଯେନ୍ତା ନିଜର ଗୋଡ଼େ ନିଜେ ଠିଆ ହେଇପାରିବେ କି ଆପଣଙ୍କର ଯେନ୍ ବିଜନେସ୍ ମାନକେ କରୁଛନ୍ କି ଚାଷବାସ କରୁଛନ୍ ତାକେ ଆଗ୍କେ ବଢ଼ାମୁ ଏନ୍ତା କିଛି ଯୋଜନା ରଖିଛନ୍?
0: ହଁ ରଖିଛୁଁ।
1: କାଁ କାଣା ଭାବୁଛନ୍, କାଣା କରିବେ ଭଲ ଲାଗ୍ବା?
0: ଆମର ତ ଇ ଚାଷବାସ ସବୁ ଏ ରହି ସବୁ ବଢ଼ମୁ ଆଉ।
1: ହଇ ହଇ ଆଉ ଛୁଆ ପିଲା କେତେ ଅଛନ୍?
0: ଆମର 3 ଜଣ ଅଛନ୍।
1: ବୋଲେ ବିହା ବରୁ କରଲନ?
0: ନିହାଏ।
1: ବୋଲେ କାଁ କାଁ କରୁଛନ୍ ଛୁଆମାନେ? ଯିହାଦେ
0: ପଢ଼ୁଛନ୍ ଛୁଆଗୁରା, ଆଉ ଗୁଟେ ଛୁଆଟା କାମ ଯିସି ବାହାରେ।
1: ବୋଇଲେ ନାନୀ ଗାଁ ଘରର ପିଲା ପୁଚକା ହେଲେ କି ଇ ଆମର ପିଲା ଛୁଆମାନେ ଅଛନ୍, ସେମାନେ କାଣା କହିବେ?
0: ଛୁଆମାନେ ସମସ୍ତେ ଚାଷ କର ଆଉ ଆମର ଲେଖେ ଚାଷ କରିକିରି ପଇସା ରୋଜଗାର କରିକିରି ଭଲ ଚଲବ କହିକିରି କହିସନ୍।
1: ହଇ ନାନୀ ଆପଣଙ୍କର ଦୁଃଖ ସୁଖ ଚାଷବାସର କଥା ଯେନ୍ଟା ଲାଗ୍ଲା ଭଲ ଲାଗ୍ଲା।
0: ହଁ
1: ଆଉ ଟିକେ ବଢ଼ିଆ ବଢ଼ିଆ କଥା ମାନକେ କହିଲେ, ଏଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ନାନୀ।
0: ଜୁହାର
2: ଗୁରୁବାରି। ହଇ ଦାଦା, ଶୁଣିଲି ଶୁଣିଲି ଇ ଆମର ବହେନ କେତେ ବଢ଼ିଆ ଭାବେ ମିର୍ଚା ଚାଷ କରିଛନ୍ ଯେ, ଶୁଣିକିରି ଖୁସ ଲାଗିଗଲା।
3: ହେଇଟା ପରେ ତାହାଙ୍କର ମେହନତ ନି କାଏଁ, ସେ ଯେତେ ଯାହା ହେଲେ ବି ସକାଳ ସଞ୍ଜେଇକିରି ଯେନ୍ତା ସେନ୍ତା ଘର ଦ୍ୱାରକେ ଚଲେଇ ଦଉଛନ୍, ସେ ଚାଷ ବାସରେ ହେଉ କି ବିକ୍ରି ଭଞ୍ଜାରେ ବି ହେଉ।
2: ହଇ ଦାଦା, ବେଲେ ଆମର ଯେନ୍ ମା ବହେନ ମାନେ ଶୁଣୁଛନ୍, ସେମାନେ ଧ୍ୟାନ ଦେବାର କଥା, ଯେନ୍ମାନେ କି ବାଟେ ଘାଟେ ବସି ବସିକିରି ଇତାର ତାର କଥା ମାନେ ନି ଲାଗୁଥିସନ୍, କାଇଁ
3: ହଇ ହଇ
2: ସମୟ ନଷ୍ଟ କରୁଥିସନ୍, ସେ ସ୍ଥିକେ ଇତାର ତାର କଥା ଚୁଗଲି ଚାଗଲା କରିକିରି ଝଗଡ଼ା ଝାଟି ବି ହେଇଥିସନ୍।
3: ହଇ
2: ବେଲେ ସେମାନେ ଯଦି ଆମର ଇ ବହେନ ଲେଖେ ଚାଷବାସ କରବେ, ହେଲେ ତାଙ୍କର ମନଟାକେ ସେ ଚାଷରେ ଲଗାବେ, ଆଉ ଯେତେବେଳେ ତାଙ୍କର ଯେନ୍ ଚାଷ ଜମିଥି ଫସଲ ଅମଲ ହେବା, ବେଲେ ଯେନ୍ ଆତ୍ମସନ୍ତୁଷ୍ଟିଟା ମିଲ୍ବା କି ନି, ସେଟା ସେମାନେ ହେତେବେଲେ ବୁଝିପାରବେ।
3: ହଇ ହେ ଆତ୍ମସନ୍ତୁଷ୍ଟିଟା କେନୁ ଆସିବା ଯେ, ହେ ପଇସା ଯେତେବେଳେ ସେ ଠନ୍ ଠନ୍ ଗନ୍ବେ ବୋଇଲେ କାନ
2: ଦାଦା?
3: ହଇ
2: ପଇସା ଗନୁନ୍ କି ନି ଗନୁନ୍, ନିଜର ଘର ପରିବାରର ସଦସ୍ୟମାନେ ସେଟା ଖାଇବେ। ଦରକାର ସମୟଥି ତାଙ୍କର ବନ୍ଧୁ ପରିଜନ ମାନେ ଆସିବେ ବେଲେ ସେମାନେ ବି ଦେଖିକିରି ଖୁସି ହେବେ, ତାହାକେ ବି ଯେନ୍ ଟିକେ ଦେବେ କି ନାହିଁ ସେମାନେ ବି ଖୁସି ହେଇକିରି ସେନୁ କିଛି ଶିଖିକା ଯାଇ ପାଇବେ ଗା।
3: ହେଇଟା ପରେ ଆର୍ ମୁଇଁ ତ ନେବାର ନେ ମାହିଁ ରଛେ ନି କାଏଁ।
2: ହଇ ବେଲେ ଏନ୍ତା ଯଦି ହେବା ବୋଇଲେ ଆମର ମା ବହେନ ମାନେ ବି ଚାଷ କରବାରରେ ଆଗୁଆ ହେଇଚାଲବେ।
3: ନିହାତି ନିହାତି ବୋଲେ ଗୁରୁବାରି।
2: ହଇ ଦାଦା,
3: ଇ ନାନୀର କଥା କି ବହେନର କଥା ଶୁଣିଲା ବୋଇଲେ ଚାଲ ଗା ଆମର ବଜାର ହାଟ ଆଡ଼େ ଟିକେ ମୁହଁ।
2: ହଇ ହଇ ବେଲେ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ ସବୁ କେନ୍ତା କାଣା ଥିଲା ସେ ବିଷୟଥି ଜନେଇ ଦଉଁ।
3: ହଇ ହଇ ଆମର ରାଉରକେଲା ଆଖର ପାଖର ବଜାର ମାନକେ ଦେଖମା ବୋଇଲେ ଆଜିରକା ବଜାର ଦରନେ ହାରାହାରି କିଲୋ ପିଛା ଆଲୁ 16-20 ଟଙ୍କା, ପିଆଜ 25 ଟଙ୍କା, ଅଦା 120 ଟଙ୍କା, ଲେସୁନ 200 ଟଙ୍କା, ଆର ସେ ବାଗିର ଦେଖମା ବୋଇଲେ ବିଲାତି 40 ଟଙ୍କା, ବାଇଗନ 30-40 ଟଙ୍କା, ଭେଣ୍ଡି 15-20 ଟଙ୍କା, ବରବଟି 20-30 ଟଙ୍କା, କରଲା 40 ଟଙ୍କା, ବନ୍ଧାକୋବି 20-30 ଟଙ୍କା, ଫୁଲକୋବି 35-40 ଟଙ୍କା, ସାରୁ 50 ଟଙ୍କା, ଲାଉଗୁଟା କି 20 ଟଙ୍କା, ମାଖନ 20-30 ଟଙ୍କା, କାଖିର 30-40 ଟଙ୍କା, ଗାଜର 40-50 ଟଙ୍କା, ବିଟ 30-40 ଟଙ୍କା, ଜହ୍ନି 30-40 ଟଙ୍କା, ବିନ୍ 60 ଟଙ୍କା, କଚା କଦେଲ ଚାଳିଶ ନୁ ପଚାଶ ଟଙ୍କା, କୁନ୍ଦୁରୁ ତିରିଶ ନୁ ଚାଳିଶ ଟଙ୍କା ବୋଇଲେ କଚା ମିର୍ଚା ରହିଥିଲା 120 ଟଙ୍କା। କୁରପାରି
2: ହଇ ଦାଦା,
1: ଚାଲ ଏଇ ବେଳାବେଳେ କେନ୍ତା କର୍ମା, ଦେଖୁଚ ପାଗ ରାଗରୁ ବି ଠିକଣା ଜଣା ପଡ଼ବାର ନାହିଁ।
2: ହଇ ଦାଦା, ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର କିରେଇରୁ ଯେନ୍ ପାଇନ୍ ପାଗ ସୂଚନାଟା ଆସିଛି ସେ ସୂଚନାଟା କି ଜଣେଇ ଦଉ।
1: ହଇ ହଇ,
3: ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ ତରଫରୁ ଯେନ୍ ସୂଚନା ଆସି ପହଞ୍ଚିଛେ ସେହି ହିସାବ ଦେଖମା ବୋଇଲେ ଆମର ଜିଲ୍ଲାର ପାଗରାଗଟା ନିହାତି ମେଘୁଆ ରହିବାର, 10 mm ଯାକର ବର୍ଷା ହେବାର ସମ୍ଭାବନା ରହିଛେ। ଆର ଇତାର ସାଙ୍ଗେ ସାଙ୍ଗେ 111 degrees ତଲିଆ ପବନ ବହିପାରେ, ଆର ପବନର ବେଗଟା ଘଣ୍ଟା ପ୍ରତି 3 kilometers ହିସାବରେ ବହିପାରେ। ଆର ତାପମାତ୍ରା କେ ଦେଖମା ବୋଇଲେ ସବୁନ ଏତିକା 42 degrees Celsius, ଆର ସବୁନ କମ 29 degrees Celsius ରହିବା। ଆର ଆର୍ଦ୍ରତା କେ ଦେଖମା ବୋଇଲେ ସବୁନ ଏତିକା 68% ଆର ସବୁନ କମ 13% ରହିବାର ସମ୍ଭାବନା ରହୁଛେ। ବୋଇଲେ ଗୁରୁବାରୀ
2: ହଇ ଦାଦା,
3: କିଛି ଭୁଲି ଭୁଲା ତ ନି ଛାଡ଼ବାର ନା?
2: ଏ ବୁଆ, ମୋତେ ତ ଲାଗୁଛି ଆଜି ଗୀତ ପଦେ ହଧେ ନିହା ଶୁଣୁ ଲେଖି।
1: ହେଇଟା ଗୁରୁବାରୀ, ତୁମେ କେନ୍ତା ଭୁଲି ଯିସ ଯେ?
2: ହଇ ଦାଦା, ବେଲେ ଚାଲ ଚାଲ ଇ ସୁନ୍ଦର ଗୀତ ପଦେ ଶୁଣି ପକଉନ।
1: ହଁ ହଁ, ଏଇଟା ଗୋଟେ କଥା କହିଲ,

0: ଦାଦା।
1: ହଁ ଗୁରୁବାରୀ।
0: ନାଚୁଥିବ ନ କାଏଁ?
1: ନିହିଗାନି ସମିଆ ହେଇ ଆସିଲାନ
0: ବେଲେ। ଚାଲ ଚାଲ, ଆମର ଚାଷୀ ଭାଇ ବହିନ ମାନକେ ଠିକନାଟା ଜଣେଇ ଦଉ, ଆଉ ଘରକେ ଯିମା।
1: ହଇ ହଇ ବୋଇଲେ ଚାଷୀ ଭାଇ ବୋନ ମାନେ ନିଜର ମତାମତ ରଖିକିରି ଆମକେ ଚିଠି ଲେଖିବାର, ଚିଠି ଜାନ୍ତା ନିଜର ମୋବାଇଲ ନମ୍ବର ଲେଖିବାର ଲାଗି ନି ଭୁଲବେ।
0: ବେଲେ ଆମ ଠିକନା ହେଲା
1: କ୍ଷେତ ଖମାର କାର୍ଯ୍ୟକ୍ରମ
0: ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
1: ଆକାଶବାଣୀ ରାଉରକେଲା,
0: ପିନ୍ ନମ୍ବର 769042।
1: ବୋଇଲେ ଚାଷୀ ଭାଇ ବୋନ ମାନେ ଆଜିର ବୈଠିକିନୁ ଆମର ଗୁରୁବାରୀ ବହିନକେ ଆର୍ ଇ ଶୁକ୍ରଦାକେ ବିଦାୟ ଦଉନ୍।
0: ଜୁହାର।

ଶୁଣିଲେ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ଶୁଣୁଥିଲେ ଲାଭଜନକ ଲଙ୍କା ମରିଚ ଚାଷ ସମ୍ପର୍କରେ କୁତ୍ରା ବ୍ଲକ ଲକ୍ଷ୍ମୀ ପୋଷ୍ଟର ମହିଳା ଅଗ୍ରଣୀ ଚାଷୀ ରବିବାରୀ ବାଡ଼ାଙ୍କ ସହିତ ଏକ ସାକ୍ଷାତକାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରବୀନ୍ଦ୍ର କିଷାନ ଏବଂ ସୁନିତା ସିଂ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ଅରମାନ କଥାଚିତ୍ରର ଏହି ସୁନ୍ଦର ଗୀତ କଣ୍ଠଦାନ କରିଛନ୍ତି ଚିତ୍ରା। ସଙ୍ଗୀତ ସଂଯୋଜନା ଶଙ୍କର ଏହସାନ ଲୟ, ରଚନା ଜାଭେଦ ଅଖତର।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ଦୁଲହନ ହମ୍ ଲେ ଜାଏଙ୍ଗେ ଫିଲ୍ମରୁ। କଣ୍ଠଦାନ କରିଥିଲେ ଅଲକା ୟାଗ୍ନିକ ଏବଂ ସୋନୁ ନିଗମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।

0: ଶ୍ରୋତାବନ୍ଧୁ, ସୁନ୍ଦର ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଶେଷ ଗୀତ ଓ ଗଜଲ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଶୁଣୁଥିଲେ ଗଜଲ ଗାୟକ ହରିହରନଙ୍କ କଣ୍ଠରେ କେତୋଟି ଗଜଲ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଅଂଶୁଘାତ ପ୍ରତି ସତର୍କତା। ଅଂଶୁଘାତର ଲକ୍ଷଣ ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ଏଥିପ୍ରତି ସତର୍କତା କିଭଳି ରହିବେ? ଦିନ 11-3 ମଧ୍ୟରେ ଖରା ତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଏବଂ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର। ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍, ଚିନି, ଲୁଣ, ସର୍ବତ, ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀଙ୍କୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଦ୍ୱାରା ଜନହିତରେ ଜାରି। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଭିଜି ଯୋଗଙ୍କର ଭାୟୋଲିନ୍ ବାଦନ ରାଗ ଶୁଦ୍ଧ ସାରଙ୍ଗ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଭିଜି ଯୋଗଙ୍କର ଭାୟୋଲିନ୍ ବାଦନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଶୁଦ୍ଧ ସାରଂ। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।